ଆକାଶବାଣୀ ଭବାନୀପାଟଣା, ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ ଦ୍ୱିତୀୟ ଦିନ 2026 ମସିହା ଜୁନ୍ ମାସର 23 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58।

ଏଠାରେ ଆସନ୍ତୁ ଶୁଣିବା ଭକ୍ତି ଗୀତଟି। ଶିଳ୍ପୀ ନନ୍ଦିତା ବୋଷଙ୍କ କଣ୍ଠରେ, ଗୀତ ରଚନା ମହେନ୍ଦ୍ର ପ୍ରଧାନ।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ବିଭୁପ୍ରସାଦ ମିଶ୍ରଙ୍କ କଣ୍ଠରେ ଭକ୍ତିଗୀତଟି। ଗୀତ ରଚନା କରିଛନ୍ତି ଯତୀନ୍ଦ୍ର ଦାସ।

ଶେଷ ଭକ୍ତିଗୀତଟି ଆସନ୍ତୁ ଶୁଣିବା। ଶିଳ୍ପୀ ସଂଯୁକ୍ତା ପାତ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ବିରଞ୍ଜି ମଲ୍ଲିକ।

ଶୁଣୁଥିଲେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ପ୍ରଣାମ ଆପଣଙ୍କୁ। ରାତି ଅନେକ ହୋଇଯାଇଥାଏ। ରାତିର ଶେଷ ପ୍ରହରରେ ଦୁଇ ଆଖିପତା ଅଜାଣତରେ ମୋଦି ହୋଇଯାଉଥାଏ। ହଠାତ୍ କାହାରି ଆବେଗ ଭରା ଦରଦି କଣ୍ଠସ୍ୱର ଶୁଣିବାକୁ ପାଇଥିଲେ, ଉଠ ବତ୍ସ ଉଠ। କର୍ଣ୍ଣଙ୍କର ଦୁଇ ମୁଦ୍ରିତ ଆଖିପତା ଖୋଲିଯାଇଥିଲା। ଚମକି ପଡ଼ି କକ୍ଷର ଚତୁର୍ଦ୍ଦିଗକୁ ଚାହିଁଥିଲେ କର୍ଣ୍ଣ। କକ୍ଷସାରା ଉଜ୍ଜଳ କିରଣ ବିଚ୍ଛୁରିତ ହୋଇପଡ଼ିଥାଏ। ତାରି ଭିତରେ ଦେଖିବାକୁ ପାଇଥିଲେ ଜଣେ ଜ୍ୟୋତିଷ୍ମାନ ପୁରୁଷଙ୍କୁ। କିଛି କହିବା ପୂର୍ବରୁ ଶୁଭ୍ର ବସନ ପରିହିତ ସେହି ଜ୍ୟୋତିର୍ମୟ ପୁରୁଷ କହିଥିଲେ, ବତ୍ସ, ଧର୍ମ ଅଧର୍ମ ମଧ୍ୟରେ ମହାଯୁଦ୍ଧ ଅବଶ୍ୟମ୍ଭାବୀ। ଏହି ଘୋର ସଂହାରକାରୀ ଯୁଦ୍ଧକୁ କେହି ବି ଅଟକାଇ ପାରିବେ ନାହିଁ। ଯୁଦ୍ଧର ଆୟୋଜନ ସର୍ବତ୍ର ଆରମ୍ଭ ହୋଇଗଲାଣି। ଖୁବ୍ ଶୀଘ୍ର ଦେବରାଜ ଇନ୍ଦ୍ର ତୁମର ଦ୍ୱାରସ୍ଥ ହେବେ। ଦାନବୀର ଭାବରେ ତୁମର ଢେର ଖ୍ୟାତି ଅଛି, ତେଣୁ ଦାନ ସୂତ୍ରରେ ତୁମଠାରୁ ନେବାକୁ ଚାହିଁବେ ତୁମର ଜନ୍ମଜାତ କବଚ ଏବଂ କୁଣ୍ଡଳ। ଖୁବ୍ ସାବଧାନ, କୌଣସି ସର୍ତ୍ତରେ ବି ଏହାକୁ ଦେବ ନାହିଁ। ଏହା ତୁମର ବୀରତ୍ୱର ଶେଷ ସମ୍ବଳ। ମନେରଖ, ଏହାକୁ ହରାଇଲେ ତୁମର ପ୍ରାଣ ସଙ୍କଟ ଘନେଇ ଆସିବ। ପରିଚୟ ପଚାରନ୍ତେ ସେହି ଜ୍ୟୋତିର୍ମୟ ପୁରୁଷ କହିଥିଲେ, ମୁଁ ସୂର୍ଯ୍ୟଦେବ। କର୍ଣ୍ଣଙ୍କୁ ସତର୍କ କରାଇଦେଇ କକ୍ଷରୁ ଅନ୍ତର୍ହିତ ହୋଇଯାଇଥିଲେ ସୂର୍ଯ୍ୟଦେବ। ଦାନ କରିବା ଥିଲା ପ୍ରାତ୍ୟହିକ କାମ। ସେଦିନ ଦାନ ପର୍ବ ପ୍ରାୟ ସମାପ୍ତ ହୋଇଯାଇଥିଲା। ହଠାତ୍ ଆବିର୍ଭୂତ ହୋଇଥିଲେ ଜଣେ ବ୍ରାହ୍ମଣ। କଣ୍ଠରୁ ତାଙ୍କର ନିନାଦିତ ହୋଇଥିଲା, ଭବତ୍ ଭିକ୍ଷାନ୍ ଦେହି। ଦରିଦ୍ର ବ୍ରାହ୍ମଣ ବେଶଧାରୀ ଦେବରାଜ କହିଥିଲେ, ମୋର ଭିକ୍ଷା ଅତି ସାମାନ୍ୟ। ତୁମର କର୍ଣ୍ଣରେ ଶୋଭା ପାଉଥିବା କୁଣ୍ଡଳ ଓ ଅଭେଦ୍ୟ କବଚ ମାତ୍ର। ହଁ, ଯଦି ଦେଇ ନ ପାରିବ, ଶୂନ୍ୟ ହସ୍ତରେ ମୁଁ ଯେମିତି ଆସିଛି ସେମିତି ଫେରିଯିବି। ମହାଦାନୀ ସହସ୍ର ବ୍ରାହ୍ମଣଙ୍କର ଭିକ୍ଷା ପୂର୍ଣ୍ଣ କରିଥିଲେ। ବ୍ରାହ୍ମଣ ବେଶଧାରୀ ଇନ୍ଦ୍ର ଦାନ ଗ୍ରହଣ କରି ସମ୍ମୁଖରେ ଅପ୍ରତିଭ ଭାବେ ଠିଆ ହୋଇଥାନ୍ତି।

ଛଦ୍ମବେଶଧାରୀ ସ୍ୱର୍ଗଲୋକର ଯାଚକ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ କର୍ଣ୍ଣ ହସି ହସି କହିଥିଲେ, ବିପ୍ରବର, ତୁମର ଅସଲ ପରିଚୟ ମୁଁ ଭଲ ଭାବେ ଜାଣିଛି। ମୋତେ ବହୁତ ଖୁସି ଲାଗୁଛି ଆଜି ସ୍ୱର୍ଗ ଧରିତ୍ରୀଠାରୁ ନ୍ୟୁନ ହୋଇଯାଇଛି ବୋଲି। ମୋର ଦାନ ଗ୍ରହଣ କରିବା ପାଇଁ ଆଜି ସ୍ୱୟଂ ଦେବରାଜ ଇନ୍ଦ୍ର ଛାର ଭିକ୍ଷୁକ ହୋଇ ମୋ ସମ୍ମୁଖକୁ ଆସିଲେ ନିଜର ସନ୍ତାନର ସୁରକ୍ଷା ପାଇଁ। ଭଗବାନ ଭାସ୍କର ଆକାଶରେ ରହି ଏହି ଦୃଶ୍ୟ ନିରୀକ୍ଷଣ କରୁଥିଲେ। ଆପଣାର ଉଜ୍ଜଳ ରଶ୍ମିରେ ହତଭାଗ୍ୟ କର୍ଣ୍ଣଙ୍କ ଶରୀର ସ୍ପର୍ଶ କରି ଖେଦ ଭରା ସ୍ୱରରେ କହିଥିଲେ, ବୀରଶ୍ରେଷ୍ଠ, ତୁମେ ଯଥାର୍ଥରେ ମୋର ଯଶସ୍ୱୀ ପୁତ୍ର, ତମକୁ ମୋର ଅନେକ ଅନେକ ଆଶୀର୍ବାଦ। ଆଜି ତୁମେ ପୃଥିବୀକୁ ମହାନ ଓ ସ୍ୱର୍ଗକୁ ତୁଚ୍ଛ କରିଦେଇଛ ନିଜ କାର୍ଯ୍ୟଧାରାରେ। ସ୍ୱର୍ଗରୁ ତୁଚ୍ଛ ଭିକାରୀଟିଏ ବେଶରେ ପୃଥିବୀ ଲୋକ ଆସି ତୁମଠାରୁ ଭିକ୍ଷା ଗ୍ରହଣ କରିଛନ୍ତି ସ୍ୱୟଂ ଦେବରାଜ ଇନ୍ଦ୍ର। ଧନ୍ୟ ତୁମେ କର୍ଣ୍ଣ, ଶତ ଧନ୍ୟ ମୋର ପୁତ୍ର।

ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା ଚେତନା ଚିନ୍ତନ। ଉପସ୍ଥାପନା କରିଥିଲି ସଚ୍ଚିଦାନନ୍ଦ ମଲ୍ଲିକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋୱାଟ୍ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ସନକାଦି ଋଷିଗଣ ବ୍ରହ୍ମାଙ୍କ ମାନସ ପୁତ୍ର। ସେମାନେ ଏକଦା ବ୍ରହ୍ମାଙ୍କୁ ପଚାରିଛନ୍ତି, ଚିତ୍ତ ଓ ବିଷୟକୁ ପରସ୍ପରଠାରୁ କିପରି ଅଲଗା କରିହେବ। ବ୍ରହ୍ମା ଉତ୍ତର ଦେଇ ନ ପାରି ଭଗବାନଙ୍କୁ ଧ୍ୟାନ କରିଛନ୍ତି। ଭଗବାନ ହଂସ ରୂପ ଧାରଣ କରି ପ୍ରକଟିତ ହୋଇଛନ୍ତି ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବସ୍ତୁ ବିଚାରରେ ପଞ୍ଚଭୂତାତ୍ମକ ଜୀବ ଓ ପରମାତ୍ମା ଅଭିନ୍ନ। ଜୀବ ପରମାତ୍ମା ସ୍ୱରୂପ, ବିଷୟ ଓ ଚିତ୍ତ ଜୀବର ଉପାଧି ମାତ୍ର, ଜୀବର ସ୍ୱରୂପ ନୁହନ୍ତି।

ଶୁଣୁଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରଖାଲଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରି ରହିଛି ସଂସ୍କୃତରେ ସମ୍ବାଦ, ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ।

ବାହିନୀ ଗଠନ ଲାଗି ପ୍ରକ୍ରିୟା ଚାଲିଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ, ବିଧାୟକ, ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଜି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳ 11 ବଜେ 2 ନମ୍ବର ସମନ୍ୱୟ କମିଟି ବୈଠକ ହେବା। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବା ବୈଠକଟି ରଥଯାତ୍ରା ବେଲ୍କେ ମହାପୁରୁମାନଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପିଇବାର ପାଇଁ ଯୋଗାଣ, ଯା ସୁବିଧା, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କ ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନ ମନ୍ତ୍ରୀ ସମୀକ୍ଷା କରିବେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଆଉ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଆଜି ତାଙ୍କର ବଳିଦାନ ଦିବସ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଏହି ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆଜି ସକାଳବେଳା ଭୁବନେଶ୍ୱର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବା। ଉପରବେଳା ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବଳିଦାନ ଦିବସ ସମାରୋହ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ବାଚସ୍ପତି ସୁରମା ପାଣି, ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସାରା ରାଜ୍ୟ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ଶେଷ କ୍ଷେପେ ପହଞ୍ଚିଛି। ଏହି ଅଭିଯାନ ଶେଷ ହେବାରକେ ଆଉ 6 ଦିନ ବାକି ରହିଛି। ଏହାଦେ ତକ 99.86% ଭୋଟରମାନଙ୍କ ପାଶେ ପରିଗଣନା ଫର୍ମ ପହଞ୍ଚିଛି। ସେଥିର ଭିତରୁ 86.12% ଫର୍ମର ଡିଜିଟାଇଜେସନ କାମ ଶେଷ ହୋଇଛି। 100% ଫର୍ମ ସଂଗ୍ରହ ଡିଜିଟାଇଜେସନ ଲାଗି ଜିଲ୍ଲା ପ୍ରଶାସନ ଓ ବୁଥସ୍ତରୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିଥି କାମ କରୁଛନ୍। ଯେନ୍ମାନେ ଫର୍ମ ଦାଖଲ ନାହିଁ କରି 28 ତାରିଖ ଆଗନୁ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଶେ ନାହିଁ ତ ECI ନେଟ୍ ଜରି ଅନ୍ଲାଇନ୍ଥି ଦାଖଲ କରବାରକେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ଅନୁରୋଧ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାର ସଂଶୋଧିତ ଇଂରାଜୀ ବନାନ ବାବଦ ବିଜ୍ଞପ୍ତି ବାହାରିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତି ବରଗଡ଼, ବଲାଙ୍ଗୀର ସହିତ ରାଜ୍ୟର 64 ଜାଗାର ଇଂରାଜୀ ବନାନକେ ବଦଲା ଯାଇଛି। ସବୁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ଇତାର ସଠିକ୍ ପ୍ରଚାର ପ୍ରସାର ଲାଗି ଅନୁରୋଧ କରାଯାଇଛି। ଇଂରାଜୀ ବନାନ ବଦଲାବାର ଲାଗି ଆଗନୁ କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଥିଲା। ଆଇବା ବର୍ଷା ଋତୁକେ ନଜରଠି ରଖିକରି ଶିମିଳିପାଳ ଜାତୀୟ ଉଦ୍ୟାନକେ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରଖାଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ବାହାରିଥିବା ବିଜ୍ଞପ୍ତି ଅନୁସାରେ ଆଇବା 29 ତାରିଖରୁ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହିବ। ବର୍ଷାଦିନେ ପର୍ଯ୍ୟଟକମାନଙ୍କ ସୁରକ୍ଷାକେ ନଜରଠି ରଖିକରି ଶିମିଳିପାଳକେ ବନ୍ଦ ରଖାଯାଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ବାଦଲି ପାହାଡ଼ ଜଙ୍ଗଲନ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ DVF ତରଫରୁ ଗୋଟିଏ ମାଓବାଦୀ ଡମ୍ପ ଠାପ କରାଯାଇଛି। ସେଠାନୁ ବହୁଟେ ହତିଆର ଆଉ ବିସ୍ଫୋରକ ସାମାନ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କର ସୂଚନା ଆଧାରଥି ଏହି ଯାଞ୍ଚ କରାଯାଇଥିଲା। ଜବତ ହତିଆର ଆନ୍ଧ୍ର ଓଡ଼ିଶା ସୀମା AOBSZC ମାଓବାଦୀ କ୍ୟାଡରଙ୍କର ଆୟ ବୋଲି ପୁଲିସ ସନ୍ଦେହ କରୁଛି। ପାଣିପାଗ ଉତ୍ତର ବଙ୍ଗୋପସାଗରନ ଆଇବା 15 ଦିନ ଭିତରେ ଗୋଟିଏ ଲଘୁଚାପ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଲାଙ୍ଗୀର ଆଉ ସୁନ୍ଦରଗଡ଼ ଦେଇକରି ଆଗକେ ବଢ଼ୁଛି। ଆଇବା ଦିନେ ମୌସୁମୀର ପ୍ରଭାବଟି ରାଇଜେ ବର୍ଷାର ପରିମାଣ ବଢ଼ବା। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 7:00। ଏଥର ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ସକାଳ 7:25 ଶୁଣିପାରିବେ ଆଲୋଚନା, କଳାହାଣ୍ଡିର ପ୍ରବଳ ପ୍ରତାପୀ ରାଜା, ଆଲୋଚକ ଉମାଶଙ୍କର କର। କାର୍ଯ୍ୟକ୍ରମ ଚାଷର କଥା ରହିଛି ସକାଳ 7:40। 7:45 ଶୁଣିପାରିବେ ସଙ୍ଗୀତ ଲହରୀରେ ଆଧୁନିକ ଗୀତ। ସକାଳ 8:30 ରହିଛି ଗୀତ ଗୀତାଞ୍ଜଳି। 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ। 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ଦିନ 12:00 ପ୍ରଚାର କରିବୁ ସୁଗମ ସଙ୍ଗୀତ। 12:30 ରହିଛି ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଝରୋଖା। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ପ୍ରଚାର କରିବୁ ଦିନ 1:20। ଅପରାହ୍ନ 5:00 ଶୁଣିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରଦାନ ନିମନ୍ତେ ଆୟୋଜିତ ନାଗରିକ ଅଳଙ୍କରଣ ସମାରୋହ 2ର ସିଧା ପ୍ରସାରଣ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ ପରିବେଷଣ କରିଛନ୍ତି ଅର୍ଜୁନ ତାଣ୍ଡି ଏବଂ ସାଥୀ। ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ କ୍ରମରେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ ଭକ୍ତିଗୀତ ରାତି 8:15। ରାତି 8:30 ରହିଛି ସ୍ପୋର୍ଟସ୍ କେନ୍ ସ୍ପଟ୍ଲାଇଟ୍ ରାତି 9:15। ମନି ଟକ୍ ଇନ୍ ମନ୍ଥନ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବୁ ରାତି 10:30 ଏବଂ ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ତାପରେ ରହିଛି ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟର ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମ ବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଓ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ଏକ ସମ୍ପୂର୍ଣ୍ଣ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିଛି। ଏହାକୁ ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମାଝୀ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବ ଯୋଗୁଁ କମ୍ ବର୍ଷାର ଆଶଙ୍କା ଥିବାରୁ ଖରିଫ ଫସଲକୁ ସୁରକ୍ଷିତ ରଖିବା ପାଇଁ କୃଷି, ଜଳସେଚନ ତଥା ଅନ୍ୟ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 911 ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆଶ୍ରୟସ୍ଥଳୀକୁ 6 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଥିବା ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ଆହୁରି 10 ନୂତନ ଓଡ୍ରାପ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନେଇ ଆଲୋଚନା କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୂର୍ବତଟ ରେଳପଥ ପରିସୀମାରେ 631 କିଲୋମିଟର ରୁଟ୍ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 270 କୋଟି ଟଙ୍କା ମଞ୍ଜୁର କରାଯାଇଛି। କବଚ ବ୍ୟବସ୍ଥା ରେଳଧାରଣା ଉପରେ ଟ୍ରେନ୍ର ଗତିବିଧି ଉପରେ ନଜର ରଖିବା ସହ ଟ୍ରେନ୍ ପରିଚାଳନାରେ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଥାଏ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା 28 ତାରିଖରେ ଶେଷ ହେବ। ତେବେ ଗତକାଲି ସୁଦ୍ଧା 3,33,51,967 ଅର୍ଥାତ୍ 99.86% ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ସେହି ସମୟ ମଧ୍ୟରେ 86.12% ଫର୍ମ ଅର୍ଥାତ୍ 2,87,63,417 ଜଣ ଭୋଟରଙ୍କ ସୂଚନା ଡିଜିଟାଇଜ୍ କରାଯାଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମରେ ସ୍ୱତନ୍ତ୍ର ନିର୍ବାଚନ ଶିବିର ଜରିଆରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ଓ ଡିଜିଟାଇଜେସନ୍ କାର୍ଯ୍ୟ କରାଯାଇଛି। ଗ୍ରାମୋଦୟ ଯୋଜନା ଅଧୀନରେ ପେପର ମେଟଲା ପଞ୍ଚାୟତର ଯୁବକମାନେ

0: ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭୟ ଭୋକ ଓ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନବରଙ୍ଗପୁର ପୋଲିସ ପଡ଼ିଆଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବିଭିନ୍ନ ଯୋଜନାର 295 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ସହ 91 ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ସହାୟତା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ବିତରଣ କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧୀନ ବାଦଲି ପାହାଡ଼ ଜଙ୍ଗଲରୁ କୋରାପୁଟ ପୁଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରିଛି। ଆତ୍ମସମର୍ପଣ କରିଥିବା ଜଣେ ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ପକ୍ଷରୁ ଯାଞ୍ଚ ବେଳେ ଅନେକ ଅସ୍ତ୍ରଶସ୍ତ ଜବତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 29 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷା ଋତୁରେ ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ପ୍ରଜନନ ଋତୁ ପାଇଁ ଅଭୟାରଣ୍ୟ ବନ୍ଦ ରହିବ। ତେବେ ଜାମୁଆଣି ଓ ତାଳବନ୍ଧ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଖୋଲା ରହିବ ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ଓ ମୁଖ ଗହ୍ୱରର ଯତ୍ନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ନାରାୟଣ ରଥ। ଡାକ୍ତର ରବି ରଞ୍ଜନ ସାହୁ,
2: ମୁଖ ଗହ୍ୱରର ଯତ୍ନର ଅବହେଳା ଯୋଗୁଁ ଆମ ରାଜ୍ୟରେ ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ବିଡ଼ି ସିଗାରେଟ୍ ଓ ହୁକା ଇତ୍ୟାଦି ସେବନ ଏବଂ ତମାଖୁ ଅର୍ଥାତ୍ ଧୂଆଁପତ୍ର ବାଇଗଣୀ ପତ୍ରକୁ ଶୁଖାଇ ସୁଗନ୍ଧଯୁକ୍ତ ରାସାୟନିକ ଦ୍ରବ୍ୟର ସମିଶ୍ରଣ କରି ସେଥିରୁ ପାନ ମସଲା, ଜର୍ଦ୍ଦା, ଗୁଡ଼ାଖୁ ଇତ୍ୟାଦି ପ୍ରସ୍ତୁତ କରି ବହୁଳ ଭାବରେ ବ୍ୟବହାର କରିବା, ଦୀର୍ଘ ଦିନ ଧରି ପାଟି ଭିତରେ ଧାରୁଆ କିମ୍ବା ଭଙ୍ଗା ଦାନ୍ତ ରହି ଧାରାବାହିକ ଭାବରେ ପାଟି ଭିତରେ ଖଣ୍ଡିଆ କରିବା, ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଟି ଭିତରର ନରମ ମାଂସପେଶୀ ଉପରେ କୁପ୍ରଭାବ ପଡ଼ିବା ଓ ଦାନ୍ତ ଚିକିତ୍ସାର ଅବହେଳା ଏହାର ମୁଖ୍ୟ କାରଣ। ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମ୍ପର୍କରେ ଚିକିତ୍ସା ବିଜ୍ଞାନ ଦ୍ୱାରା ପ୍ରମାଣ କରାଯାଇଛି ଯେ ବିଡ଼ି ସିଗାରେଟ୍, ତୋକ୍ତା ଓ ଗୁଡ଼ାଖୁ ଇତ୍ୟାଦି ସହିତ ମିଶ୍ରିତ ତମାଖୁରେ ନିକୋଟିନ୍ ନାମକ ଏକ ବିଷାକ୍ତ ପଦାର୍ଥ ମୁଖ ଗହ୍ୱରରେ କର୍କଟ ରୋଗ ଭଳି ଦୁଃସାଧ୍ୟ ରୋଗ ସୃଷ୍ଟି କରିଥାଏ। ଭାରତ ସରକାର ଏହି ଉଦ୍ଦେଶ୍ୟରେ କେତେକ ନୀତିଗତ ନିର୍ଦ୍ଦେଶନାମା ଜାରି କରିଛନ୍ତି, ମାତ୍ର ଏହାର ସଫଳତା ବହୁତ କମ୍ ହୋଇଛି। ବିଶେଷ କରି ପୁରୁଷମାନେ ପ୍ରାୟ ତମାଖୁ ସେବନ ଫଳରେ ଏହି ରୋଗର ଶିକାର ହେଉଛନ୍ତି। ଏହି ରୋଗ ଆରମ୍ଭ ଅବସ୍ଥାରେ ପାଟି ଭିତରର ମାଂସପେଶୀ ଗୁଡ଼ିକ ଲାଲ ରଙ୍ଗ ଦେଖାଯାଏ। ଗରମ ଓ ରାଗଯୁକ୍ତ ଖାଦ୍ୟ ଖାଇଲେ ରୋଗୀ କଷ୍ଟ ଅନୁଭବ କରେ। ରୋଗ ପୁରୁଣା ହେଲେ ପାଟି ଭିତରେ ମାଂସପେଶୀ ଗୁଡ଼ିକ ଧୀରେ ଧୀରେ କଠିନ ଓ ଖଦଡ଼ା ହେବା ଅନୁଭବ ହୋଇଥାଏ ଓ ସମ୍ପୂର୍ଣ୍ଣ ପାଟି ଖୋଲିବାରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ଅଧିକାଂଶ ରୋଗୀ ମୁଖ ଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରିଥାନ୍ତି। ମୁଖ ଗହ୍ୱର ଓ ଦାନ୍ତର ଯତ୍ନ ପାଇଁ ତମାଖୁ ବର୍ଜନ, ଭୋଜନରେ ଭିଟାମିନ୍ ଓ ଖଣିଜ ତତ୍ତ୍ୱ ଥିବା କ୍ଷୀର, ମାଂସ, ଅଣ୍ଡା, ମାଛ, ସବୁଜ ପନିପରିବା ଆହାର କରିବା ଉଚିତ। ଭୋଜନ ମଧ୍ୟରେ ମିଠା କିମ୍ବା ଅଠାଳିଆ ପଦାର୍ଥ ଖାଇବା ଅନୁଚିତ। ଖାଦ୍ୟ ଖାଇସାରି କୁଳି କରିବା ପରେ ମଧ୍ୟ କିଛି କିଛି ଖାଦ୍ୟ କଣିକା ଦାନ୍ତ ସନ୍ଧିରେ ଲୁଚି ରହିଥାନ୍ତି, ଯାହାକି ପ୍ଲାକ୍ ସୃଷ୍ଟି କରିବାରେ ସାହାଯ୍ୟ କରିଥାନ୍ତି। ତେଣୁ ପ୍ଲାକ୍ ଦୂର କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଭୋଜନ ପରେ କିମ୍ବା ଦିନକୁ 2 ଥର ସକାଳେ ଖାଦ୍ୟ ଖାଇବା ପୂର୍ବରୁ ଓ ରାତିରେ ଖାଦ୍ୟ ଖାଇସାରିବା ପରେ ବ୍ରଶ୍ ଓ ପେଷ୍ଟରେ ଦାନ୍ତର ସାମ୍ନା ପଟକୁ ଉପର ମାଢ଼ିରୁ ତଳକୁ ଓ ତଳମାଢ଼ିରୁ ଉପରକୁ କାଟିବା ଓ ଚୋବେଇ ଖାଇବା ପୃଷ୍ଠଭାଗ ବ୍ରଶ୍ କରିବା ଆବଶ୍ୟକ। ଦାନ୍ତ ଘଷିବା ନିମନ୍ତେ ନିମ୍ନମାନର ପାଉଡର, ଅଙ୍ଗାର ଓ ପାଉଁଶ ଭଳି ଖଦଡ଼ାଯୁକ୍ତ ଉପାଦାନ ବ୍ୟବହାର ନକରି ଉତ୍ତମ ମାନର ପେଷ୍ଟ ଓ ବ୍ରଶ୍ ସାହାଯ୍ୟରେ ଦାନ୍ତ ସଫା କରିବା ଉଚିତ। 12 ବର୍ଷରୁ କମ୍ ପିଲାମାନେ ଜୁନିୟର ଓ 12 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ବ୍ରଶ୍ ବ୍ୟବହାର କରିବା ଆବଶ୍ୟକ। ଦାନ୍ତ ଓ ମାଢ଼ି ରୋଗ ଥିଲେ ନରମ ବ୍ରଶ୍, ସବଳ ଓ ନିରୋଗ ଥିଲେ ମଧ୍ୟମ ଧରଣର କିମ୍ବା ଟାଣ ବ୍ରଶ୍ ବ୍ୟବହାର କଲେ ଚଳିବ।

0: ଗୋଟିଏ ବ୍ରଶକୁ ଅତି ବେଶୀରେ ଦୁଇ ମାସ ବ୍ୟବହାର କରିବା ଉଚିତ। ଦୁଇ ମାସ ପୂର୍ବରୁ ଯଦି ବ୍ରଶ ମୋଡ଼ି ହୋଇଯାଏ କିମ୍ବା ବ୍ରଶର ଅଗ୍ରଭାଗ ବଙ୍କା ହୋଇଯାଏ ତେବେ ତାକୁ ବଦଳାଇ ନୂଆ ବ୍ରଶ ବ୍ୟବହାର କରିବା ଆବଶ୍ୟକ। ପ୍ରତିଥର ଖାଦ୍ୟ ଖାଇବା ପରେ ବ୍ରଶ ଏବଂ ପେଷ୍ଟ ସାହାଯ୍ୟରେ ଦାନ୍ତ ଘଷିବା ଭଲ, କିନ୍ତୁ ଅଧିକାଂଶ ସ୍ଥଳରେ ଏହା ସମ୍ଭବପର ହେଉନଥିବାରୁ ଅତି କମ୍ରେ ଦିନକୁ ଦୁଇଥର, ଯଥା ସକାଳେ ଶଯ୍ୟାତ୍ୟାଗ କରିବା ପରେ ଓ ରାତିରେ ଖାଦ୍ୟ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ଯୋଗ୍ୟବିଧି ଅନୁଯାୟୀ ବ୍ରଶ ସାହାଯ୍ୟରେ ଦାନ୍ତ ଘଷିଲେ ଦାନ୍ତ ଓ ମୁଖଗହ୍ୱରର ଉଚିତ ଯତ୍ନ ନେଇ ହୁଏ। ଏହାଛଡ଼ା ମୁଖଗହ୍ୱର ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ପ୍ରତି 6 ମାସରେ ଥରେ ପରାମର୍ଶ କରିବା ଉଚିତ। ଦାନ୍ତ ଓ ମୁଖଗହ୍ୱରର ଯତ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାଂଶ ଜନସାଧାରଣ ଅଜ୍ଞ, ତେଣୁ ସରକାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଏ ସମ୍ପର୍କରେ ବ୍ୟାପକ ଜନସଚେତନତାର ଅନୁକୂଳ ଅବସ୍ଥା ସୃଷ୍ଟି କରିବାରେ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଗୁରୁତ୍ୱପୂର୍ଣ୍ଣ।
1: ଆମରି ସ୍ୱାସ୍ଥ୍ୟରେ ଶୁଣିଲି ଦାନ୍ତ ଓ ମୁଖଗହ୍ୱରର ଯତ୍ନ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ FIH ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ, ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦି ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
3: ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡି ଭାରତ କି ଗାରଣ୍ଟି ହେ। ଭାରତ ଫାଷ୍ଟ ଗ୍ରୋଇଙ୍ଗ ଇକୋନୋମି ବି ହେ, ଏକ କ୍ରେଡିବଲ ଇକୋନୋମି ବି ହେ।
2: ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା, ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିତ୍ତିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧି କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରାଯାଇପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ

ଷ୍ଟାର୍ଟଅପ୍ ଗୁଡ଼ିକୁ ଏସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 17 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମ

କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ତିନୋଟି ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜ ସ୍ଥିତ ପୁରୁଣିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ ପକ୍ଷରୁ କଥିତ 6 ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶା ବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍ପରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କେନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣ ଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ମୃତ୍ୟୁ ହେବା ସହ 66 ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ୱଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରାସାୟନିକ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4 ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିଅନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ

0: ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଗୋଲ୍ରେ ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 5:07:25। ପ୍ରଚାର କରୁଛୁ ଆଲୋଚନା, କଳାହାଣ୍ଡିର ପ୍ରବଳ ପ୍ରତାପୀ ରାଜା, ଆଲୋଚକ ଉମାଶଙ୍କର କର।
2: କଳାହାଣ୍ଡିର ପରାକ୍ରମୀ ରାଜା ଶୀର୍ଷକ ଆଲୋଚନା ବେଳେ ବ୍ୟାକରଣ ଦୃଷ୍ଟିରୁ ପରାକ୍ରମୀର ଅର୍ଥ ହେଲା ବିକ୍ରମୀ। ଏ ଦୃଷ୍ଟିରୁ କେଉଁ ରାଜା କେତେ ଶତ୍ରୁ ଦମନ କରିଛନ୍ତି ବା ସେହି ରାଜାଙ୍କ ବିଜୟଯାତ୍ରାକୁ ବୁଝାଯିବ। ବିକ୍ରମ ବା ବିଜୟଯାତ୍ରା ସାମରିକ ହୋଇପାରେ, କିନ୍ତୁ ସାମାଜିକ ପରିବର୍ତ୍ତନ ଓ ବିକାଶ ପାଇଁ ମଧ୍ୟ ହୋଇପାରେ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଅଞ୍ଚଳର ଭୌଗୋଳିକ ଓ ସାମାଜିକ ସ୍ଥିତି ଅନୁଧ୍ୟାନ ଯୋଗ୍ୟ। ତିନି ଦିଗରେ ତେଲ, ଇନ୍ଦ୍ରାବତୀ ବଂଶଧାରା ଓ ରାହୁଲ ନଦୀ ଏବଂ ଅନ୍ୟ ଦିଗରେ ପର୍ବତମାଳା ବେଷ୍ଟିତ କଳାହାଣ୍ଡିର ସ୍ଥିତି। ଏଭଳି ନଦନଦୀ ଓ ପର୍ବତମାଳା ପରିବେଷ୍ଟିତ ଅଞ୍ଚଳ ସ୍ୱାଭାବିକ ଭାବେ ଏକ ଦୁର୍ଭେଦ୍ୟ ପ୍ରାକୃତିକ ଦୁର୍ଗ ପରି ମନେ ହୁଏ। ବାହ୍ୟ ଜଗତ ସହ କ୍ୱଚିତ ସମ୍ପର୍କ ଥାଇ ଏହା ଏକ ଭିନ୍ନ ଜଗତ ଥିଲା। ଦୂର ଅତୀତରେ ଲୋକ ଶାସନ ଓ କ୍ରମେ ନଗର ସଭ୍ୟତାମାନ ଗଢ଼ିଉଠି ଜନପଦ ଶାସନ ବ୍ୟବସ୍ଥା ଥିଲା। ଜନସାଧାରଣଙ୍କ ଦ୍ୱାରା ମନୋନୀତ ଜ୍ଞାନୀ ଗୁଣୀ ବିକ୍ରମୀ ପୁରୁଷ ନେତୃତ୍ୱ ନେଉଥିଲେ। ଏହା ପୁରୁଷାନୁକ୍ରମିକ ଭାବେ ନଥିଲା, ରାଜତନ୍ତ୍ରର ପ୍ରଚଳନ ବହୁ ପରେ ହେଲା। ଏଥିସହ ଏହାର ସୀମା ମଧ୍ୟ କ୍ରମାଗତ ଭାବେ ପରିବର୍ତ୍ତିତ ହୋଇଛି, କିନ୍ତୁ ଦୁର୍ଗମ ଭୂବେଷ୍ଟିତ ଅଞ୍ଚଳ ହେତୁ ଏ ଅଞ୍ଚଳ ସାମାଜିକ ଓ ରାଜନୈତିକ ଜୀବନ ଅନ୍ୟମାନଙ୍କ ଦ୍ୱାରା କ୍ୱଚିତ ପ୍ରଭାବିତ ହୋଇଛି। ଅନ୍ୟମାନେ ମଧ୍ୟ ଏ ଅଞ୍ଚଳ ବିଷୟରେ କ୍ୱଚିତ ଜାଣିଛନ୍ତି। ଚତୁର୍ଥ ଶତାବ୍ଦୀ କାଳରେ କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ବସ୍ତର ଅଞ୍ଚଳକୁ ନେଇ ମହାକାନ୍ତାର ରାଜ୍ୟ ଗଢ଼ି ଉଠିଥିଲା। ଏହି ମହାକାନ୍ତାର ଅଞ୍ଚଳରେ ସ୍ଥିତ ଜନପଦ ସମୂହ ମହାମେଣ୍ଟର ନେତୃତ୍ୱ ନେଉଥିଲେ ବ୍ୟାଘ୍ର ରାଜ। ଏହାର ରାଜଧାନୀ ନର୍ଲା ନିକଟସ୍ଥ ଅସୁରଗଡ଼ରେ ଥିବା ଗବେଷକମାନେ ଅନୁଧ୍ୟାନ କରନ୍ତି। ମହାକାନ୍ତରର ଅନ୍ୟ ଅଞ୍ଚଳରେ ସେ ସମୟରେ ଏପରି ସୁଦୃଢ଼ ଦୁର୍ଗ ନଥିବା ଓ ଚତୁର୍ଦ୍ଦିଗରେ ଗିରିଦୁର୍ଗ ସମୂହର ଅବସ୍ଥିତି ଯୋଗୁଁ ଏହା ଯେ ମହାକାନ୍ତାରର ରାଜଧାନୀ ଏହା ବିଶ୍ୱସନୀୟ ମନେ ହୁଏ। ବ୍ୟାଘରାଜଙ୍କ ବିଷୟରେ ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସମ୍ବ ଅଭିଲେଖରେ ଉଲ୍ଲେଖ ରହିଛି। ଖ୍ରୀଷ୍ଟାବ୍ଦ 350 ସମୁଦ୍ରଗୁପ୍ତ ତାଙ୍କ ଦାକ୍ଷିଣାତ୍ୟ ଅଭିଯାନ କାଳରେ ବିନ୍ଧ୍ୟଗିରି ଅତିକ୍ରମ କରି ଦକ୍ଷିଣ କୌଶଳ ରାଜା ମହେନ୍ଦ୍ର, ମହାକାନ୍ତରର ବ୍ୟାଘରାଜ ଓ କୁରାଳର ରାଜା ମନ୍ତରାଜାଙ୍କୁ ପର୍ଯ୍ୟାୟକ୍ରମେ ପରାସ୍ତ କରି ଗୋଦାବରୀ ଅବବାହିକାରେ ପ୍ରବେଶ କରିଥିବା ଏଥିରୁ ଜଣାଯାଏ। ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତର କିଛି ଅଞ୍ଚଳ ଥିଲା ଦକ୍ଷିଣ କୌଶଳ, ଏହାକୁ ଲାଗିଥିଲା ମହାକାନ୍ତ ରାଜ୍ୟ ଓ ଏହାପରେ ବ୍ୟାଘରାଜ ମହାପରାକ୍ରମୀ ଥିଲେ। ସମୁଦ୍ରଗୁପ୍ତଙ୍କ ବିରାଟ ସୈନ୍ୟ ବାହିନୀର ମୁକାବିଲା ବୀରତ୍ୱ ସହ ସେ କରିଥିଲେ। ଯୁଦ୍ଧ ପରେ ବିଜିତ ମହାକାନ୍ତ ରାଜ୍ୟ ବ୍ୟାଘରାଜଙ୍କୁ ପ୍ରତ୍ୟର୍ପଣ କରିଦେଇଥିବା ସେ ଦର୍ଶାଇଛନ୍ତି। ଆଲେକଜାଣ୍ଡର ପୁରୁଙ୍କ ବୀରତ୍ୱରେ ଅଭିଭୂତ ହୋଇ ବିଜିତ ରାଜ୍ୟକୁ ଛାଡ଼ିଦେବା ଭଳି ଏହା ହୋଇପାରେ, କିମ୍ବା ବ୍ୟାଘରାଜଙ୍କ ବୀରତ୍ୱ ଯୋଗୁଁ ସେ ତାଙ୍କ ଅଭିଯାନର ଗତିପଥ ପରିବର୍ତ୍ତନ କରିଥାଇ ପାରନ୍ତି। ତେବେ ବ୍ୟାଘରାଜଙ୍କ ବୀରତ୍ୱର ସ୍ମୃତି ସ୍ୱରୂପ ସମୁଦ୍ରଗୁପ୍ତ ବ୍ୟାଘ୍ର ଲାଞ୍ଛନ ଥିବା ନୂତନ ମୁଦ୍ରା ପ୍ରଚଳନ କରିଥିଲେ। ବ୍ୟାଘରାଜ କିମ୍ବା ତତ୍କାଳୀନ ମହାକାନ୍ତ ରାଜ ଏବେ ନାହିଁ। ବ୍ୟାଘରାଜଙ୍କ ସହିତ ମହାକାନ୍ତର ବୀରତ୍ୱ ଗାଥା ଇତିହାସର ଏକ କୋଣରେ ଅସ୍ପଷ୍ଟ ଭାବେ ରହିଯାଇଛି, ଏଣୁ ମହାକାନ୍ତାର ଓ ବ୍ୟାଘରାଜଙ୍କ ବିଷୟରେ ଗବେଷଣା ଆବଶ୍ୟକତା ରହିଛି। ବ୍ୟାଘରାଜଙ୍କ ପରେ ମହାକାନ୍ତ ରାଜ୍ୟରେ ବିଘଟନ ହୋଇଯାଇଥିଲା। ଏହାପରେ ପର୍ବତ ଦ୍ୱାରକ, ପୂର୍ବବଙ୍ଗ, କାଲଚୁରୀ, ଚିନ୍ଦକନାଗ ଓ ସାମ୍ରାଜ୍ୟବାଦୀ ଗଙ୍ଗବଂଶର ସ୍ଥାନୀୟ ସାମନ୍ତମାନଙ୍କ ଦ୍ୱାରା ଏହି ଅଞ୍ଚଳ ଶାସିତ ହୋଇଥିଲା। ଏକାଦଶ ଦ୍ୱାଦଶ ଶତାବ୍ଦୀ କାଳରେ ତ୍ରିକଳିଙ୍ଗ ନାମରେ ପରିଚିତ ଏହି ଅଞ୍ଚଳରେ ପ୍ରଭୁତ୍ୱ ବିସ୍ତାର କରି ତ୍ରିକଳିଙ୍ଗାଧିପତି ଉପାଧି ପ୍ରାପ୍ତି ପାଇଁ ସୋମ, କାଳଚୁରୀ, ଗଙ୍ଗ ଓ ଛିନ୍ଦକନାଗଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିଲା। ଏହି ଦୀର୍ଘକାଳର ଯୁଦ୍ଧଜନିତ ଅଶାନ୍ତକର ପରିବେଶରେ କଳାହାଣ୍ଡି ଅଞ୍ଚଳ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇ ଏହାର ସାମାଜିକ ରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ଏହି ଦୀର୍ଘ ଯୁଦ୍ଧର ପ୍ରମାଣ ସ୍ୱରୂପ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ସତୀଶ

ସ୍ତମ୍ଭ ଓ ବୀରସ୍ତମ୍ଭମାନ ବହୁ ସଂଖ୍ୟାରେ ଦୃଷ୍ଟିଗୋଚର ହୋଇଥାଏ। ଶେଷକୁ କାଳଚୁରୀଙ୍କ ପତନ ସହ ଏହି ଅଞ୍ଚଳ ଗଙ୍ଗମାନଙ୍କ ଶାସନାଧୀନ ହୋଇଥିଲା। ଗଙ୍ଗରାଜାମାନଙ୍କ ବଂଶୀୟ ସାମନ୍ତ ରାଜାମାନେ ଏଠି ଶାସନ କରୁଥିଲେ, କିନ୍ତୁ ଗଙ୍ଗ ସାମ୍ରାଜ୍ୟର ରାଜଧାନୀଠାରୁ ଦୂରରେ ରହିବା ସହିତ ପରବର୍ତ୍ତୀ ଗଙ୍ଗରାଜାମାନଙ୍କ ଦୁର୍ବଳତାର ସୁଯୋଗରେ କଳାହାଣ୍ଡି ଅଞ୍ଚଳରେ କାରୁଣ୍ଡ ନାଗବଂଶୀୟ ରାଜାମାନେ କ୍ଷମତାକୁ ଆସିଥିଲେ। ଠିକ୍ ଏହି ସମୟରେ ଏହିପରି କାରଣରୁ ବଲାଙ୍ଗୀର ଅଞ୍ଚଳରେ ଚୌହାନମାନଙ୍କ ଶାସନ ଆରମ୍ଭ ହୋଇଥିଲା। କଳାହାଣ୍ଡିର ପୁରାତନ ରାଜଧାନୀ ଜେନାବଳୀ ପାଟଣାରୁ ଶାସନ କରୁଥିବା ଗଙ୍ଗବଂଶର କଳାହାଣ୍ଡି ଅଞ୍ଚଳ ଶେଷ ସାମନ୍ତ ରାଜା ଜଗନ୍ନାଥ ଦେବଙ୍କ ଏକମାତ୍ର କନ୍ୟା ସୁରେଖାଦେବୀଙ୍କୁ ଛୋଟନାଗପୁରରୁ ଆଗତ ନାଗବଂଶ ରଘୁନାଥ ସାଏ ବିବାହ କରି ଘରଜ୍ୱାଇଁ ଭାବେ କ୍ଷମତାର ବଳକୁ ଆସିଥିଲେ। ସମୟକ୍ରମେ ତୀର୍ଥାଟନକୁ ଯାଇଥିବା ଶ୍ୱଶୁରଙ୍କୁ ଷଡ଼ଯନ୍ତ୍ର କରି ରାଜ୍ୟକୁ ପ୍ରବେଶ କରାଇ ଦେଇନଥିଲେ ଓ ସିଂହାସନ ଜବରଦସ୍ତି ଅଧିକାର କରିନେଇଥିଲେ। ନାଗବଂଶର ଏହି ପ୍ରଥମ ରାଜା ଅସାଧୁ ଉପାୟରେ ସିଂହାସନ ପ୍ରାପ୍ତ ହୋଇ ରାଜା ବୋଲି ନିଜକୁ ଘୋଷଣା କରିଥିଲେ ହେଁ ଜନସାଧାରଣଙ୍କର ଗ୍ରହଣଯୋଗ୍ୟ ହେବା କଷ୍ଟକର ହୋଇପଡ଼ିଥିଲା। ତାଙ୍କ ଶ୍ୱଶୁରଙ୍କ ଗଙ୍ଗବଂଶୀୟ ବନ୍ଧୁ ସହୋଦର ଏବଂ ସ୍ଥାନୀୟ ପୂର୍ବ ରାଜାମାନଙ୍କର ଅନୁଗତ ବନ୍ଧୁବାସୀଙ୍କ ବିଦ୍ରୋହକୁ ସାମ୍ନା କରି ନିଜ ସ୍ଥିତିକୁ ସୁଦୃଢ଼ କରି ଦୀର୍ଘ 35 ବର୍ଷ କାଳ ଶାସନ କରିବା ନିଶ୍ଚୟ ଭାବରେ ଗୁରୁତ୍ୱପୂର୍ଣ୍ଣ। ଆତ୍ମବିଶ୍ୱାସ ଓ ପରାକ୍ରମ ନଥିଲେ ବହିରାଗତ ଜଣଙ୍କ ପକ୍ଷରେ ଏପରି ପରିବେଶରେ ତିଷ୍ଠିବା ସମ୍ଭବ ନୁହଁ। କଳାହାଣ୍ଡିର ନାଗବଂଶ ଦରବାର ରେକର୍ଡ ଅନୁଯାୟୀ ରଘୁନାଥ ସାଏଙ୍କ ଠାରୁ ତାଙ୍କ ବଂଶଧରମାନେ 31 ପୁରୁଷ ଯାଏଁ 1005 ଦେଶ ସ୍ୱାଧୀନ ଯାଏଁ ରାଜତ୍ୱ କରିଥିଲେ। ରଘୁନାଥ ସାଏ ଗାଦିନସୀନ ହେବା ବେଳକୁ ରାଜା ହୋଇନଥିବାରୁ ସାଏ ଭାବେ ପରିଚିତ ଥିବାବେଳେ ତାଙ୍କ ଉତ୍ତରାଧିକାରୀ ରାଜାମାନେ ଦେଓ ସଂଜ୍ଞା ପାଇଥିଲେ। ଏହି ନାଗବଂଶର 28ତମ ରାଜା ଉଦିତ ପ୍ରତାପ ଦେଓ, 30ତମ ରାଜା ବ୍ରଜମୋହନ ଦେଓ ଓ 31ତମ ରାଜା ତଥା ଶେଷ ରାଜା ପ୍ରତାପ କେଶୋର ଦେଓଙ୍କ ଶାସନ କାଳ ଉଲ୍ଲେଖନୀୟ। ଅନ୍ୟ ରାଜାମାନଙ୍କ କାର୍ଯ୍ୟକଳାପ ସୀମିତ ପରିଧିରେ ଥିଲା ଓ ଅନେକ ରାଜାଙ୍କ ବିଷୟରେ ବିଶେଷ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତଥ୍ୟ ନାହିଁ। ଏହି ବଂଶର 28ତମ ରାଜା ଉଦିତ ପ୍ରତାପ ଦେଓଙ୍କ ଶାସନ କିନ୍ତୁ ପ୍ରଭାବଶାଳୀ ଥିଲା ଓ ବାହାରେ ତାଙ୍କର ବିଶେଷ ନାମ ଥିଲା। ସେ କାଳରେ କାରୁଣ୍ଡ ନାମରେ ପରିଚିତ କଳାହାଣ୍ଡି ଅଞ୍ଚଳ ଏକ ପ୍ରକାର ବହିର୍ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା। ଆଧୁନିକତାର ଆଲୋକ ଏଠି ପହଞ୍ଚିନଥାଏ। ଜନସାଧାରଣ ସ୍ୱାଧୀନ ଭାବରେ ଜୀବନଯାପନ କରି ଅଳ୍ପ ସନ୍ତୁଷ୍ଟ ଥିଲେ। ଭବିଷ୍ୟତ ପାଇଁ କାହାର ସ୍ୱପ୍ନ ନଥିଲା। ଏପରି ସ୍ଥିତିରେ ପରିବର୍ତ୍ତନ ପାଇଁ ସେ ଭୂବନ୍ଦୋବସ୍ତ କରାଇବା ସହ ତାଙ୍କ ରାଜ୍ୟକୁ ବାହାରୁ ବିଭିନ୍ନ କ୍ଷେତ୍ରରେ ଗୁଣୀଜନଙ୍କୁ ଅଣାଇ ବସବାସ କରାଇଥିଲେ। ରାଜ୍ୟରେ ଅବାଧ ବାଣିଜ୍ୟ ବ୍ୟବସାୟ ବ୍ୟବସ୍ଥାର ଅୟମାରମ୍ଭ କରିଥିଲେ। ଶିକ୍ଷା ବ୍ୟବସ୍ଥା ଗୁରୁକୁଳ ଓ ଚାଟଶାଳୀରେ ସୀମିତ ଥିଲା। ଆଧୁନିକ ଇଂରାଜୀ ଶିକ୍ଷା ବ୍ୟବସ୍ଥା ତାଙ୍କ ସମୟରେ ଏଠି ପ୍ରଚଳନ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ କଳାହାଣ୍ଡିର ସ୍ଥାନେ ସ୍ଥାନେ ପ୍ରାଥମିକ ବିଦ୍ୟାଳୟ ସହ ଭବାନୀପାଟଣାରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ। ନୂତନ ପ୍ରଣାଳୀରେ ଅଧିକ ଫସଲ ଉତ୍ପାଦନ ପାଇଁ ସେ ଅନ୍ୟ ଅଞ୍ଚଳରୁ କୁଶଳୀ ଚାଷୀଙ୍କୁ ଆଣି ଥଇଥାନ କରିଥିଲେ। ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଚାଷୀମାନେ ଏମାନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହେବେ। ଅବଶ୍ୟ ଏହିସବୁ ପଦକ୍ଷେପ ଦ୍ୱାରା ପ୍ରଜାଙ୍କ ମଧ୍ୟରେ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥିଲା ଓ ଏହାର ପ୍ରଭାବରେ 2-2 କନ୍ଧମୂଳର ସୂତ୍ରପାତ ହୋଇଥିଲା। ତେବେ ଗଠନମୂଳକ ଉଦାରନୀତି ଯୋଗୁଁ ତାଙ୍କର ବିଶେଷ ନାମ ହୋଇଥିଲା। 1877 ଦିଲ୍ଲୀରେ ଅନୁଷ୍ଠିତ ବ୍ରିଟିଶ ସାମ୍ରାଜ୍ୟ ସମ୍ମିଳନୀରେ ସମଗ୍ର ଛତିଶଗଡ଼ ଓ ତତ୍କାଳୀନ ଓଡ଼ିଶା ଭୂଖଣ୍ଡର ଗୁର୍ଜାତ ରାଜାମାନଙ୍କ ମଧ୍ୟରେ ଏକମାତ୍ର ପ୍ରତିନିଧି ଭାବେ ରାଜା ଉଦିତ ପ୍ରତାପ ଦେଓଙ୍କୁ ମନୋନୀତ କରାଯାଇ ସେ ସେଥିରେ ଯୋଗ ଦେଇଥିଲେ। ଭାଇସରାୟ ଓ ବଳ୍ଲାଟ ତାଙ୍କୁ ସମ୍ମାନିତ କରି ତରବାରୀ ଓ ସ୍ୱର୍ଣ୍ଣପଦକରେ ଭୂଷିତ କରିଥିଲେ। ତାଙ୍କୁ ନତୋପ ସଲାମର ଅଧିକାର ପ୍ରାପ୍ତ ହୋଇଥିଲା। ନବକଳାହାଣ୍ଡିର ଷଷ୍ଠା ଭାବେ ମହାରାଜ ବ୍ରଜମୋହନ ଦେଓଙ୍କ ପରିଚୟ ରହିଛି। ସେ ଥିଲେ ନାଗବଂଶ 30ତମ ରାଜା। 1917 ସେ ରାଜ୍ୟଭାର ଗ୍ରହଣ କରିଥିଲେ ଓ ପରବର୍ତ୍ତୀ ବର୍ଷ ସେ ମହାରାଜା ଉପାଧି ପାଇଥିଲେ। ସେ ଦୂରଦର୍ଶୀ ଥିଲେ ଓ ବିଭିନ୍ନ ଭିତ୍ତିଭୂମି ସୃଷ୍ଟି, ସ୍ୱାସ୍ଥ୍ୟସେବା, ଶିକ୍ଷା ପ୍ରସାର, ରାସ୍ତା ଯୋଗାଯୋଗର ବିକାଶ ଓ କୃଷିର ବିକାଶକୁ ଗୁରୁତ୍ୱ ଦେଇଥିଲେ। ସେ ଇଞ୍ଜିନିୟରିଂ ବିଭାଗ ସ୍ଥାପନ କରି କୁଶଳୀ ଇଞ୍ଜିନିୟର ଓ ସ୍ଥପତିଙ୍କ ଦ୍ୱାରା ସୁଦୃଶ୍ୟ ଓ ଦୀର୍ଘସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିଥିଲେ। ଭବାନୀପାଟଣା ଡାକ୍ତରଖାନା, ହ୍ୱିଲର୍ସ କ୍ଲବ, ଲାଇବ୍ରେରୀ, ବାଳିକା ମଧ୍ୟ ଇଂରାଜୀ ବିଦ୍ୟାଳୟ, ଜେଲଖାନା, ସଭାମଣ୍ଡପ, ବ୍ରଜମୋହନ ହାଇସ୍କୁଲ ପ୍ରଭୃତି ସୁଦୃଶ୍ୟ କୋଠା ନିର୍ମିତ ହୋଇଥିଲା। ଜିଲ୍ଲା ବିଭିନ୍ନ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଡିଜାଇନ୍ର ପ୍ରାଥମିକ ସ୍କୁଲ ଗୃହ ନିର୍ମିତ ହୋଇ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇଥିଲା। ଭବାନୀପାଟଣା ସମେତ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ପଶୁ ଚିକିତ୍ସାଳୟ ସ୍ଥାପିତ ହୋଇଥିଲା। 1925 ଭବାନୀପାଟଣାରେ ପାୱାର ହାଉସ୍ ସ୍ଥାପନ କରାଯାଇ ବଡ଼ ଧରଣର ଜେନେରେଟର ମାଧ୍ୟମରେ ବିଦ୍ୟୁତ୍ ଶକ୍ତି ଯୋଗାଣ ହେଉଥିଲା ଓ 1926
ପାଇପ୍ ଜଳ ଯୋଗାଣର ସୂତ୍ରପାତ ହୋଇଥିଲା। ଏପରି ନୂତନ ବ୍ୟବସ୍ଥା ସେ ସମୟରେ ଓଡ଼ିଶାରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ବିଦ୍ୟୁତ୍ ଯୋଗାଣ ଓ ପାଇପ୍ ଜଳ ଯୋଗାଣ ସେ ସମୟରେ ଓଡ଼ିଶା ତତ୍କାଳୀନ ରାଜଧାନୀ କଟକ ଓ ଅନେକ ଗଡ଼ଜାତରେ ସମ୍ଭବ ନଥିଲା। ତାଙ୍କ ଶାସନ କାଳରେ ରାୟପୁର ବିଜୟନଗର ମଧ୍ୟରେ ନୂତନ ରେଳପଥ ନିର୍ମାଣ ଓ କଳାହାଣ୍ଡିର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟେଲିଫୋନ୍ ଓ ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା। ସେ

0: ସ୍ଥାନରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ସହ ଭବାନୀପାଟଣାର ମଧ୍ୟ ଇଂରାଜୀ ବିଭାଗକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ କରିଥିଲେ, ଶିକ୍ଷାକୁ ବାଧ୍ୟତାମୂଳକ କରିଥିଲେ। କଳାହାଣ୍ଡିରେ ସେ ସମୟରେ କଲେଜ ନଥିଲେ ହେଁ ସେ ପ୍ରତିବର୍ଷ ମେଧାବୀ ଛାତ୍ରମାନଙ୍କୁ ଚୟନ କରି ବିଭିନ୍ନ ବିଷୟରେ ଉଚ୍ଚଶିକ୍ଷା ପ୍ରଦାନ କରିବାକୁ ରାଜକୀୟ ସହାୟତା ପ୍ରଦାନ କରୁଥିଲେ ଓ ବାହାରକୁ ପଠାଉଥିଲେ, ଓ ଶିକ୍ଷା ସମ୍ପୂର୍ଣ୍ଣ ହେଲେ ସେମାନଙ୍କୁ ଜ୍ଞାନକୌଶଳତାକୁ ଦେଖି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ଦେଉଥିଲେ। 1922ରେ ସେ ନୂତନ ପଦ୍ଧତିରେ ଭୂ ବନ୍ଦୋବସ୍ତ କରି କୋହଳ ରାଜସ୍ୱ ଧାର୍ଯ୍ୟ କରିଥିଲେ ଓ ଚାଷୀଙ୍କୁ ଜମିର ଅଧିକାର ପ୍ରଦାନ କରିଥିଲେ, ବେଠି ବେଗାରୀ ଉଚ୍ଛେଦ କରିଥିଲେ, ଭବାନୀପାଟଣା ପରିମଳ ଓ ରାସ୍ତା ଆଲୋକ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପାଦନ ପାଇଁ ସ୍ୱାସ୍ଥ୍ୟରକ୍ଷା ସଂସ୍ଥା ସ୍ଥାପିତ ହୋଇଥିଲା, ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା ଓ ଜଳାଶୟ ଆଦି ନିର୍ମାଣ ତଥା ସେସବୁର ପରିଚାଳନା ଦାୟିତ୍ୱ ଗୌଁତିଆ ଓ ଜମିଦାରଙ୍କଠି ନ୍ୟସ୍ତ ଥିଲା। ଏହିସବୁ ଜନମଙ୍ଗଳ କାର୍ଯ୍ୟ ସବୁର ଦୃଷ୍ଟାନ୍ତ ଲାଞ୍ଜିଗଡ଼ ଜୟପାଟଣା ପ୍ରଭୃତି ଜମିଦାରୀ ଅଞ୍ଚଳରେ ଏବେ ବି ଦେଖିବାକୁ ମିଳେ। ଭବାନୀପାଟଣା ପରି ଲାଞ୍ଜିଗଡ଼ରେ ମଧ୍ୟ ସେ ସମୟରେ ପୁରୁଣା ଡାକ୍ତରଖାନା, ସ୍କୁଲ ଗୃହ ସହିତ ପୁରାତନ ପାର୍କର ଅବଶେଷ ରହିଛି। ମୋଟାମୋଟି ଭାବେ ବାହାର ଦୁନିଆର ଆଢୁଆଳରେ ଦୀର୍ଘ ବର୍ଷ ଧରି ରହିଯାଇଥିବା ଏକ ଅନ୍ଧାରୀ ମୂଲକରେ ଆଲୋକବର୍ତ୍ତିକା ଜାଳିବାରେ ସେ ଯେଉଁ ନେତୃତ୍ୱ ପ୍ରତିପାଦନ କରିଛନ୍ତି ତାର ପଟାନ୍ତର ନାହିଁ। ସେ 1919ରୁ 1939 ଯାଏଁ 20 ବର୍ଷ କାଳ ଶାସନ କରିଥିଲେ। ତାହା ଥିଲା କଳାହାଣ୍ଡିରେ ଭିତ୍ତିଭୂମି ନିର୍ମାଣର ଗୁରୁତ୍ୱପୂର୍ଣ୍ଣ 2 ଦଶକ। ନାଗବଂଶର ଶେଷ ମହାରାଜା ଥିଲେ ପ୍ରତାପ କେଶରୀ ଦେଓ। 1939 ଶାସନଭାର ଗ୍ରହଣ କରିଥିଲେ। ତାଙ୍କ ଶାସନ କାଳ ଥିଲା ବିଶ୍ୱଯୁଦ୍ଧର ଘନଘଟା ସମୟ, ଓଡ଼ିଶାର ଅନ୍ୟ ଗଡ଼ଜାତମାନଙ୍କରେ ପ୍ରଜାମଣ୍ଡଳ ଆନ୍ଦୋଳନର ସମୟ, ଏଣୁ ତାଙ୍କ ପାଇଁ ଏକ କଠିନ ସମୟ ଥିଲା। ସେ ତାଙ୍କ ପିତାଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟମାନ ସମ୍ପୂର୍ଣ୍ଣ କରିଥିଲେ। ଏହା ସହ ସେ ସମୟରେ ରାଜନୈତିକ ସ୍ଥିତିର ମୁକାବିଲା ପାଇଁ ଅନେକ ସଂସ୍କାର କାର୍ଯ୍ୟ କରିଥିଲେ, ଫଳରେ ପ୍ରଜାମଣ୍ଡଳ ଆନ୍ଦୋଳନ କଳାହାଣ୍ଡିରେ ପ୍ରବେଶ କରିପାରିନଥିଲା। ସ୍ୱାୟତ୍ତ ଶାସନ ପାଇଁ ଗ୍ରାମ ପଞ୍ଚାୟତ ଓ କାରୁଣ୍ଡ ପ୍ରଜାସଭା ବ୍ୟବସ୍ଥା 1942ରେ କାର୍ଯ୍ୟକାରୀ କରିଥିଲେ। ଭବାନୀପାଟଣା ସହିତ ଲାଞ୍ଜିଗଡ଼ ଜୟପାଟଣା କଲ୍ଲାପାଟ ମଦନପୁର ରାମପୁର ଓ ଥୁଆମୁର ରାମପୁର ଜମିଦାରୀ ଅଞ୍ଚଳରେ ସାବାଳିକ ଭୋଟ୍ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ପ୍ରଜାସଭାମାନ ଗଠିତ ହୋଇଥିଲା। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ପ୍ରଭୃତି ସମ୍ପର୍କରେ ଏହି ସଭା ବିଧି ବ୍ୟବସ୍ଥା କରୁଥିଲେ। ଏହାସହ ନିର୍ବାଚିତ ଓ ମନୋନୀତ ପ୍ରତିନିଧିଙ୍କୁ ନେଇ 1946ରେ ସେ ରାଜ୍ୟ ବିଧାନସଭା ଗଠନ କରିଥିଲେ। ତାଙ୍କ ପ୍ରମୁଖ କାର୍ଯ୍ୟ ହେଲା 1944ରୁ 1946 ମଧ୍ୟରେ କଳାହାଣ୍ଡିର ଇଞ୍ଜିନିୟରିଂ ବିଭାଗ ମାଧ୍ୟମରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ସର୍ଭେ କରାଇବା। ଇନ୍ଦ୍ରାବତୀ ପ୍ରକଳ୍ପ ଥିଲା ତାଙ୍କ ସ୍ୱପ୍ନ, ବିଳମ୍ବରେ ହେଲେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇ କଳାହାଣ୍ଡିର ଜୀବନରେଖା ହୋଇଛି।
1: ଶୁଣୁଥିଲେ ଆଲୋଚନା କଳାହାଣ୍ଡିର ପ୍ରବଳ ପ୍ରତାପୀ ରାଜା, ଆଲୋଚନା କରିଥିଲେ ଉମାଶଙ୍କରଙ୍କର। ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, FM 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଏଠାରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, କୁନ୍ଦୁରୁ, ମାଖନ ଆରୁ, ଲଇନି, ତ ଏସବୁ ଚାଷ କରବାର ସନେ ସନେ କିଛି ଏନ୍ତା ବି ଆମର୍ ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ତାଙ୍କର ସମୟ ବାହାର କରି କରି ଇ ମାଛ ଚାଷ ବି କରିଥିସନେ। ଇ ମାଛ ଖାଇବାକେ ଯେନ୍ତା ସ୍ୱାଦ, ତାର୍ ଚାହିଦା ବି ଚାର୍ ବାଟେ ବେଶୀ ଏ। ମାଛ ଚାଷ ଗୋଟେ ଆମର୍ ଚାଷୀ ଦାଦାମାନଙ୍କର ଲାଗି ଲାଭ ହେଲା ଭଲିଆ ଇଟା ଗୋଟେ ଚାଷ ଏ। ମାତ୍ର କଥା ହଉଛେ ଇ ଚାଷ ଲାଗି ତାର୍ ଠିକ୍ ପରିଚାଳନା ଆର୍ ତାର୍ ଅମଲ କଲା ପଛେ ତାର୍ ଠିକ୍ ଯତ୍ନ ରତନ କେନ୍ତା ହେବାର କଥା, ଇ କଥା ଗୋଟେ ଆମର୍ ଚାଷୀ ଦାଦାମାନ୍କେ ଠିକ୍ ହି ପାସେ ବୁଝି ସୁଝି କରି ଇ ଚାଷ ନେ ଧ୍ୟାନ ଦେବେ ବୋଇଲେ ନିଶ୍ଚେ ସେମାନେ ଇନେ ଲାଭବାନ ହେଇପାରବେ ଏ। ମାଛ ଗୋଟେ କମ୍ ଚର୍ବି ଥିବାର ଆରୁ ବେଶୀ ପରିମାଣର ପ୍ରୋଟିନ୍ ଜାତୀୟ ଖାଇଦେ। ଇ ଭିତରେ କ୍ୟାଲସିୟମ୍ ଆର୍ ଫସ୍ଫରସ୍ ଅଧିକା ମାତ୍ରାନେ ରହିବାର ସନେ ସନେ ଇ ଭିତରୁ ଆମକେ ଖଣିଜ ପଦାର୍ଥ ଯେନ୍ତାକି ଲୁହା, ଜିଙ୍କ, ଆୟୋଡ଼ିନ, ମ୍ୟାଗ୍ନେସିୟମ୍ ଆରୁ ପୋଟାସିୟମ୍ ଇନୁ ଆମକେ ମିଲିଥିସି ଏ। ଇନେ ଓମେଗା 3, ଫ୍ୟାଟି ଏସିଡ୍, ଲିଲୋନେନିକ୍ ଏସିଡ୍, EPA ଆରୁ DHA ଆରୁ ଓମେଗା 6 ଫ୍ୟାଟି ଏସିଡ୍ ପ୍ରଚୁର ମାତ୍ରାରେ ଇନ ଭରି ରହିଛେ ଏ, ଯେନ୍ଟାକି ରକ୍ତଚାପ ଜନିତ ରୋଗର ପ୍ରତିରକ୍ଷା, ଆର୍ଥାଇଟିସ୍ ରୋଗ ଭଳିଆ ବଡ଼ ବଡ଼ ରୋଗମାନଙ୍କରନୁ ଇ ରକ୍ଷା କରିଥିସିଏ। ତ ଚାଷୀ ଦାଦାମାନେ ଇନେ ଗୋଟେ ବଡ଼ କଥା ହେଲା ଯେ ମାଛ ଚାଷ ଅମଲ କଲା ପଛେ ତାର୍ ପରବର୍ତ୍ତୀ ଯତ୍ନ କେନ୍ତା ନେବାକେ ପଡ଼୍ବା, ଇ କଥା ଗୋଟେ ଆମର୍ ଚାଷୀ ଦାଦାମାନେ ନେଇ ଜାଣିଥିବାର କାରଣନୁ ମାଛମାନେ ଖରାପ ହେଇଯାଏସନ୍ ଆରୁ ବିକ୍ରି ବଟା ଲାଗି ବି ବେଶୀ ଅସୁବିଧା ଦେଖା ବି ଦେଇଥିସି। ସେଥିର୍ଲାଗି ବୋଲିକରି କେତେଟା ଜିନିଷ୍କେ ମାଛ ଅମଲ କଲା ପଛେ ଆମର୍ ଚାଷୀ ଦାଦାମାନେ ଧ୍ୟାନ ଦେବେ ବୋଇଲେ ନିଶ୍ଚେ ଲାଭେ ରହିବେ ଏ। ସେନ୍ତା ପ୍ରଥମେ ଆସୁଛେ ବରଫୀକରଣ, ଆଇସିଂ ବୋଲିକରି ଯେନ୍ଟାକେ କହେସନ୍। ଇ ପ୍ରକ୍ରିୟା ଗୋଟେ ସହଜ ଆରୁ ସୂକ୍ଷ୍ମ ଉପାୟ ଏ, ଯେନ କି ମାଛକେ ବରଫ ସନେ ଇନେ ସଂରକ୍ଷିତ କରାଯାଇକରି ଇନେ 0°C ଭିତରେ ରଖାଯାଇସିଏ। ଏନ୍ତା ହେବା ବୋଇଲେ ମାଛର ଶରୀର ଥଣ୍ଡା ରହିସି ଆରୁ ସହଜେ ଏକା ରୋଗ ଜୀବାଣୁମାନେ ସଂକ୍ରମଣ ନେଇ କରିପାରନେ। ସେନ୍ତା ମାଛର ଗୁଣବତ୍ତାକେ ଇ ଠିକ୍ ରଖବାର ସନେ ସନେ ମାଛର ଶରୀର ଉଜ୍ଜଳ ଦିଶିଏ। ଏନ୍ତା ହେବାର ଦ୍ୱାରା ବଜାରରେ ମାଛର ଚାହିଦା ବଢ଼ବାର ସନେ ସନେ ବିକ୍ରି ବଟା ବି ଭଲ ରହିସିଏ। ବରଫୀକରଣ ମାଧ୍ୟମରେ ମାଛକେ ସହଜନେ ଗୋଟେ ଜାଗାନୁ ଆର୍ ଗୋଟେ ଜାଗାକେ ନିଆଉନା କରାଯାଇ ପାର୍ବା ଏ। ଇଟାକେ ପୋର୍ଟେବୁଲ୍ ରେଫ୍ରିଜରେସନ୍ ସ୍ଥାନାନ୍ତର ଶୀତଳୀକରଣ ପ୍ରକ୍ରିୟା ବୋଲିକରି ଇଟାକେ କହେସନ୍ ଏ। ଇଟାର ଦ୍ୱାରା ମାଛର ଜିଇଁବାର ସମୟ 7-14 ଭିତରେ ବୃଦ୍ଧି ପାଇଥିସିଏ। ସେନ୍ତା ଆର୍ ଗୋଟେ ଗଛେ ତାକେ ଶୀତଳୀକରଣ ଫ୍ରିଜିଂ ବୋଲିକରି କହେସନ୍ ଏ। ଯେତେବେଳେ ମାଛର ଅମଲ ପରିମାଣ ଅଧିକା ହେସି ଆରୁ ମାଛକେ ଦୂର ଜାଗାମାନଙ୍କେ ସ୍ଥାନାନ୍ତର କରାଯାଇସି ସେ ବେଲ୍କେ ଇ ପ୍ରକ୍ରିୟାକେ ଆରମ୍ଭ କରାଯାଇସିଏ। ଇ ପ୍ରକ୍ରିୟାନେ ମାଛକେ 0°C ତାପମାତ୍ରା ତଲେ ରଖ୍ବାକେ ପଡ଼୍ସିଏ। ସାଧା ହି ପାସେ ଦେଖ୍ମା ବୋଇଲେ 1°-5°C ତାପମାତ୍ରା ଭିତରେ ମାଛକେ ରଖ୍ବାକେ ପଡ଼୍ବା ଏ। ଏନ୍ତା ହେବା ବୋଇଲେ ମାଛର ଜିଇଁବାର ସମୟ 4-6 ପତ୍କେ ବୃଦ୍ଧି ପାଇସିଏ। ସେନ୍ତା ମାଛର ଗୁଣବତ୍ତାର କଥାକେ ଚିନ୍ତା କର୍ମା ବୋଇଲେ ତାର ପୋଷଣର ମୂଲ୍ୟ, ତାର ପରିପୂର୍ଣ୍ଣତା ଆରୁ ତାର ଉଜ୍ଜଳତାକେ ଦେଖିଲେ ଏକା ସବୁ ଜଣାପଡ଼୍ସିଏ। ସେଥିର୍ଲାଗି ମାଛର ଗୁଣକେ ରକ୍ଷା କରବାର୍ ଲାଗି କେତେଟା କଥା ଉପରେ ଆମ୍କେ ଧ୍ୟାନ ଦେବାକେ ବି ପଡ଼୍ବା, ଯେନ୍ତାକି ମାଛକେ ପରିଷ୍କାର ହିପାସେ ଅମଲ କରବାର କଥା, ଅମଲ କଲା ପଛେ ମାଛର ଠିକ୍ ପ୍ରକ୍ରିୟାକରଣକେ ବାଛବାର କଥା ଏ, ମାଛ ବିକ୍ରି ବଟା ଲାଗି ଠିକ୍ ଜାଗା ଗୋଟେ ଆମ୍କେ ବାଛି ନେବାର କଥା, ମାଛର ପ୍ରକ୍ରିୟାକରଣ କରବାର ସମୟାନେ ଗୋଟେ ଗୋଟେ କରି ସବୁ କଥା ଉପରେ ଧ୍ୟାନ ଦେଇକରି ମାଛର ଯେନ୍ତା କେନ୍ସି କ୍ଷତି ନେଇ ହୁଏ ଆରୁ ତାର ଗୁଣବତ୍ତା ଉପରେ ଯେନ୍ତା କେନ୍ସି ଖରାପ ପ୍ରଭାବ ନେଇ ପଡ଼େ ସେଥିର୍ଲାଗି ଆମ୍କେ ଧ୍ୟାନ।

ଶୁଣିଛନ୍ତି ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ। ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଶକ୍ତି ମିଶ୍ରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଶୁଣୁଥିଲେ ସଙ୍ଗୀତ ଲହରୀ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ପ୍ରଭାତ, ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳି। ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ କରୁଣାକରଙ୍କ କଣ୍ଠରେ ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

ଶୁଣୁଛନ୍ତି ଶିଳ୍ପୀ ଜୀବନାନନ୍ଦ ଅଧିକାରୀଙ୍କ କଣ୍ଠରେ ପରବର୍ତ୍ତୀ ଗୀତଟି। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

ଶୁଣୁଛନ୍ତି ଗୀତା ଗୀତାଞ୍ଜଳି କ୍ରମରେ କେତୋଟି ଭକ୍ତି ଗୀତ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଅନିଲ ବାବରାଙ୍କ କଣ୍ଠରେ ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଶୁକ୍ଲା।

ଶୁଣୁଥିଲି ଗୀତା ଗୀତାଞ୍ଜଳି କ୍ରମରେ ଭକ୍ତିଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ପଚିଶି ଛାନ୍ଦ ଆରମ୍ଭରେ ବାଜିବା ସ୍ୱର ବାଜିବାରୁ ମାୟା ମାରିଚ ତ୍ରାହି ଲକ୍ଷ୍ମଣ ଶବ୍ଦ ଉଚ୍ଚାରଣ କରିବାରୁ ରାମ ସ୍ତବ୍ଧ ହୋଇଗଲେ। ରାମ ଭାବିଲେ ଚନ୍ଦ୍ର ମୃଗ ମାରିନଥିଲେ ଆପେ ମରି ସେ ଚନ୍ଦ୍ରଙ୍କର କଳଙ୍କ ହେଲା। ମୁଁ ତ ସହଜରେ ରାମଚନ୍ଦ୍ର, ଏ ମୋ କଳଙ୍କ ହେବ ନାହିଁ ତ। ମାୟା ମୃଗ ଦେହରୁ ଜ୍ୟୋତି ବାହାରି ଦୂଷଣ ରିପୁ ଅର୍ଥାତ୍ ଦୂଷଣ ରାକ୍ଷସ ବଧକାରୀ ରାମଙ୍କର ବପୁ ବା ଦେହରେ ମିଶିଗଲା। ବାଟରେ ଅନୁଜ ଲକ୍ଷ୍ମଣଙ୍କୁ ଭେଟି ପଚାରିଲେ, ସୀତାଙ୍କୁ ଏକତା ବା ଏକାକୀ କରି କିପରି ଆସିଲୁ? ଲକ୍ଷ୍ମଣ କହିଲେ, ତାଙ୍କ ନାମ ସୀତାର ଅର୍ଥ ହେଉଛି ଲଙ୍ଗଳମୁନ, ଏହା ସତ୍ୟ। କଟୁ କଥା କହି ମୋ ହୃଦୟ କ୍ଷେତ୍ରକୁ ସେ ବିଦାରଣ କରିଦେଲେ। ତୁମେ ବିଜ୍ଞ ଓ ଯୋଗୀ ମଧ୍ୟ, ସ୍ତ୍ରୀର ଶ୍ରଦ୍ଧା କଥା ନ ଶୁଣିଥିଲେ ଭଲ ହୋଇଥାନ୍ତା। ରାମ କହିଲେ, ଶିବଙ୍କ ଠାରୁ ବଡ଼ ଯୋଗୀ କେହି ଅଛି କି? ସେ ଅର୍ଦ୍ଧ ଅଙ୍ଗରେ ପାର୍ବତୀଙ୍କ କଥା ରାତିଦିନ ଶୁଣୁଛନ୍ତି। ରାମ ଲକ୍ଷ୍ମଣଙ୍କ ସଂଳାପରେ ସ୍ତ୍ରୀ ବାକ୍ୟ ପ୍ରତି ସମ୍ମାନର ସୂଚନା ଭଞ୍ଜଙ୍କର ଏକାନ୍ତ ନିଜସ୍ୱ। ସୀତା ନ ଆସିବା ଦେଖି ରାମ କହିଲେ, ବିନା ଦୋଷରେ ବିମନା ହେଲୁ କାହିଁକି? କରୁଣା ବୃକ୍ଷରେ ନିରାଶ ଫଳ ଫଳେ ନାହିଁ। ବିକଳ ହୋଇ ରାମ କହିଲେ, ମୁଁ ତତେ ଯେତେବେଳେ ସ୍ୱାଧୀନ ଭର୍ତ୍ତୃକା ନାୟିକା ବୋଲି କହେ, ତୁ ତାର ପ୍ରତିବାଦ କରୁ, କାରଣ ଏ ନାୟିକାର ଅଧୀନ ହେଉଛି ସ୍ୱାମୀ। ତୁ ସଂଶୋଧନ କରି ମୋତେ କହୁ, କୁହ ହେ ଭର୍ତ୍ତା, ମୁଁ ତୁମର ଅଧୀନା। ସେ ନାଗରୀ ଶ୍ରେଷ୍ଠା ସୀତା ବିରହୋତ୍କଣ୍ଠିତା ଅର୍ଥାତ୍ ବିରହରେ ବ୍ୟାକୁଳିତା ନାୟିକାମାନଙ୍କ ମଧ୍ୟରେ ଶ୍ରେଷ୍ଠା। ମୋ ବିରହରେ ତା ମନରେ ନୂଆ ନୂଆ ଭାବ ଉଦୟ ହୋଇଥାଏ। ତାର ପଦେ କଥାରେ ତାର କବରିବା କେଶ ବନ୍ଧନ ପାଇଁ ମୁଁ ମୃଗ ଚଉଁରି ନେଇ ଫେରିଲି। ମୋ ପାଖରୁ ଗଲାବେଳେ ବାସକ ସଜ୍ଜା ନାୟିକା ହେଇ ନିଜେ ବେଶ ହୁଏ, ନିଜେ ସଜ୍ଜା ସଜାଡ଼ି ମୋତେ ଅପେକ୍ଷା କରେ। ପୁଷ୍ପବତୀ ହେବା ସମୟରେ ବିପ୍ରଲବ୍ଧା ବା ମାନିନୀ ନାୟିକା ଭଳି ସଙ୍ଗ ତ୍ୟାଗ କରେ। ଆଜି ତ ସେ ଅବସ୍ଥା ନାହିଁ, ସୀତା ତେବେ ଦିଶୁନାହିଁ କାହିଁକି? ଅଭିସାରିକା ନାୟିକା ଭଳି ସୀତା ମୋ ପାଖକୁ ବାରମ୍ବାର ଆସିବାରେ ନିପୁଣା। ପୁରୁଷ ଭୂମିକାରେ ମୋ ସହ ମିଳିତ ହେବାକୁ ଅନୁରୋଧ କରନ୍ତେ ସେ କୃତ୍ରିମ କୋପ କରି କୋପନା ବା ଖଣ୍ଡିତା ନାୟିକା ହୋଇଯାଏ। ଏବେ ବିଧାତା ତାକୁ ପ୍ରୋଷିତ ଭର୍ତ୍ତୃକା ନାୟିକା ଅର୍ଥାତ୍ ପ୍ରବାସୀ ସ୍ୱାମୀ ବିରହରେ ଦୁଃଖିନୀ ସ୍ତ୍ରୀ ଭଳି କରାଇଦେଲା କି? ମୋ ଜୀବନେଶ୍ୱରୀ ସୀତା ଜିଇଁଥିବା ଯାଏ କଳହାନ୍ତରିତା ନାୟିକା ଭଳି କଳହ କରି ମୋଠାରୁ ଦୂର ହେବ ନାହିଁ। ତା ହୃଦୟରେ କପଟ ନାହିଁ, ଏବେ ସେଠି ଛଳନାକୁ ଆଶ୍ରା ଦେଲା କିପରି? ଦୁଆରବନ୍ଧ ପାଖକୁ ଆସି ମୃଗ ଭାର ଥୋଇ ରାମ କହିଲେ, ମୋ ବିଳମ୍ବ ପାଇଁ ହଟକପଟ କରି ଲୁଚିଛୁ? ତୁ ତ ସୁଗନ୍ଧା, ଦୂରରେ ଥିଲେ ବି ସୁବାସ ଋତୁର ଉପସ୍ଥିତି ମୁଁ ଜାଣିପାରିବି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9:00। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଅଭିମାନ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମନହର, ଗୀତିକାର ମଜରୁ ସୁଲତାନପୁରୀ, ସଙ୍ଗୀତ ଦେଇଛନ୍ତି ଏସ୍ ଟି ବର୍ମନ।

ଏଠାରେ ଆସନ୍ତୁ ଶୁଣିବା ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ ଆନ୍ଧେ କଥାଚିତ୍ରରୁ। ଗୀତ ରଚନା ଗୁଲଜାର, ସଙ୍ଗୀତ ଦେଇଛନ୍ତି ରାହୁଲ ଦେବ ବର୍ମନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ରାମପୁରଙ୍କ ଲକ୍ଷ୍ମଣ କଥାଚିତ୍ରରୁ ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ମଜରେହ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆର୍ଟି ବର୍ମନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ନେଇଛୁ କଥାଚିତ୍ର ଫର୍ଜ, ଗାଇଛନ୍ତି ମହମ୍ମଦ ରଫି, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ଆସନ୍ତୁ ଶୁଣିବା ଜଙ୍ଗଲି କଥାଚିତ୍ରରୁ ମହମ୍ମଦ ରଫିଙ୍କ କଣ୍ଠରେ। ଗୀତରଚନା ଶୈଳେନ୍ଦ୍ର, ସଙ୍ଗୀତ ଦେଇଛନ୍ତି ଶଙ୍କର ଜୟକିଶନ।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 MHz ତଥା 1206 KHz ଯୋଗେ, FM 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ 9:30 PM। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଅଭିମନ୍ୟୁ, ଗାଇଛନ୍ତି ସୌରିନ୍ ଭଟ୍ଟ ଏବଂ ନିବେଦିତା। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମାନନ୍ଦ ଏବଂ ଭକ୍ତ ପ୍ରସାଦ।

ଏଥିରେ ଆସନ୍ତୁ ଶୁଣିବା ଇରା ମହାନ୍ତିଙ୍କ କଣ୍ଠରେ ତୁ ମୋ ଆଖିର ତାରାକଥା ଚିତ୍ରରୁ। ଗୀତରଚନା ନିର୍ମଳ ନାୟକ, ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ରା।

କାର୍ଯ୍ୟକ୍ରମରେ ଶେଷରେ ଆସନ୍ତା ଶୁଣିବା ଚକାଚକା ଭଉଁରୀ କଥାଚିତ୍ରରୁ ତପମିଶ୍ର ଏବଂ ଶରତ ନାୟକଙ୍କ କଣ୍ଠରେ। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ଦେଇଛନ୍ତି ଶରତ ନାୟକ।

ଖୋଲା ଝରକା ଅପେକ୍ଷାରେ ଅଛନ୍ତି ଶ୍ରୋତା ମନ ଝରକାକୁ ଖୋଲି ଖୋଲା ଝରକା ଅପେକ୍ଷାରେ ଅଛନ୍ତି ଶ୍ରୋତା ମନ ଝରକାକୁ ଖୋଲି କେତେ ନୂଆ ପୁରୁଣା କଥା ସହ ପରିଚୟ କରିଦିଏ ଏହା ଶ୍ରୋତାଙ୍କୁ ପୁଣି ମନମୁଗ୍ଧ କରିଦିଏ ଏହାର ସଙ୍ଗୀତ ପସରା ସମୟ ସହିତ ଆଣିଥାଏ କେତେ ମହତ୍ଵ କଥା ହୃଦୟର ଖୋଲା ଝରକା ଖୋଲା ରହିଥାଉ ସବୁବେଳେ ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ବରଷୁଥାଉ ଆମ ଉପରେ ସ୍ନେହର ସହ କଥାଟି କହୁଛି ଖୋଲା ଝରକା ଅଗଣାରୁ ଆପଣଙ୍କ ବାଣୀ ଆକାଶବାଣୀ ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ନିହାତି ପାଉଥାଉ ଏହି କଥା ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମର ଅଗଣାକୁ ଉପସ୍ଥାପନାରେ ମୁଁ ଅଛି ଆଜି ଆପଣମାନଙ୍କର ସାଥୀ ଆଶ୍ୱସନା ପଟ୍ଟନାୟକ ନମସ୍କାର।

ସଙ୍ଗୀତମୟ ବିରତି ପରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁ, ଆଜି ଦିନର ବିଶେଷତ୍ୱ ହେଉଛି ଆଜି ପାଳନ କରାଯାଉଛି ଇଣ୍ଟରନ୍ୟାସନାଲ ଅଲମ୍ପିକ ଡେ, ଆନ୍ତର୍ଜାତୀୟ ଅଲମ୍ପିକ ଦିବସ। ପ୍ରତିବର୍ଷ ଜୁନ୍ 23 ତାରିଖ ଅର୍ଥାତ୍ ଆଜିର ଦିନରେ ସାରା ବିଶ୍ୱରେ ପାଳନ କରାଯାଏ ଇଣ୍ଟରନ୍ୟାସନାଲ ଅଲମ୍ପିକ ଡେ। 1894 ପିଏଟି କୋବର୍ଟିନ୍ଙ୍କ ପ୍ରୟାସରେ ଆଧୁନିକ ଅଲମ୍ପିକ ଆନ୍ଦୋଳନର ସ୍ଥାପନା ହୋଇଥିଲା। ଏହି ଐତିହାସିକ ଘଟଣାକୁ ସ୍ମରଣ କରିବା ପାଇଁ ଜୁନ୍ 23 ତାରିଖକୁ ଆନ୍ତର୍ଜାତୀୟ ଅଲମ୍ପିକ ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖେଳକୁ ଲୋକପ୍ରିୟ କରିବା, ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବା ଏବଂ ଖେଳ ମାଧ୍ୟମରେ ଶାନ୍ତି, ଏକତା, ସହଯୋଗ ଓ ମାନବିକତାର ଭେଦଭାବକୁ ଦୂର କରି ବିଶ୍ୱ ଭ୍ରାତୃତ୍ୱକୁ ପ୍ରୋତ୍ସାହନ ଦେଇଥାଏ। ଏହି ଅବସରରେ ବିଭିନ୍ନ ଦେଶରେ ଦୌଡ଼ ପ୍ରତିଯୋଗିତା, କ୍ରୀଡ଼ା କାର୍ଯ୍ୟକ୍ରମ, ସେମିନାର, ସଚେତନତା ଅଭିଯାନ ଓ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଏ। ଏହା ଲୋକମାନଙ୍କୁ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ମଧ୍ୟ ଏକ ନିୟମିତ ଶାରୀରିକ ବ୍ୟାୟାମ କରିବାକୁ ପ୍ରେରଣା ଦେଇଥାଏ। ଅଲମ୍ପିକର ମୂଳ ମୂଲ୍ୟବୋଧ ହେଉଛି ଉତ୍କର୍ଷତା, ମିତ୍ରତା, ସମ୍ମାନ। ଏହି ମୂଲ୍ୟବୋଧଗୁଡ଼ିକ କେବଳ ଖେଳ ପଡ଼ିଆରେ ନୁହେଁ, ବରଂ ଦୈନନ୍ଦିନ ଜୀବନରେ ମଧ୍ୟ ଆମକୁ ସଫଳତା ଓ ଉନ୍ନତିର ପଥ ଦେଖାଇଥାଏ। ଆଜି ଆମେ ଆନ୍ତର୍ଜାତୀୟ ଅଲମ୍ପିକ ଦିବସ ପାଳନ କରୁଛେ। ଏହି ଦିବସ ଆମକୁ ଖେଳର ମହତ୍ତ୍ୱ ଏବଂ ଅଲମ୍ପିକର ଆଦର୍ଶ ବିଷୟରେ ସଚେତନ କରାଇଥାଏ। ଖେଳ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ଏହା ଆମ ମନୋବଳ, ଆତ୍ମବିଶ୍ୱାସ ଏବଂ ଶୃଙ୍ଖଳା ବୋଧକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ଆମକୁ ଶିଖାଏ ଯେ ଜିତିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସତ୍ୟ ନିଷ୍ଠା ସହିତ ଅଂଶଗ୍ରହଣ କରିବା ଏବଂ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା। ଆସନ୍ତୁ ଆମେ ସମସ୍ତେ ଖେଳକୁ ଜୀବନର ଏକ ଅଂଶ କରି ସୁସ୍ଥ, ଶକ୍ତିଶାଳୀ ଓ ଦାୟିତ୍ୱବାନ ନାଗରିକ ହୋଇ ଦେଶର ଗୌରବ ବଢ଼ାଇବା। 2026ର ବିଷୟବସ୍ତୁ ହେଉଛି ସ୍ପୋର୍ଟସ୍ ବିଲ୍ଡିଂ ବ୍ରିଜେସ୍ ଅର୍ଥାତ୍ ମାଧ୍ୟମରେ ସମ୍ପର୍କର ସେତୁ ନିର୍ମାଣ ବା ବାଧାବିଘ୍ନ ଦୂରୀକରଣ। ଏହି ବିଷୟବସ୍ତୁର ଉଦ୍ଦେଶ୍ୟ ହେଉଛି କ୍ରୀଡ଼ା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଏକତା, ସମାବେଶୀକରଣ ଓ ଶାନ୍ତିକୁ ପ୍ରୋତ୍ସାହନ ଦେବା। ତାହେଲେ ବନ୍ଧୁ, ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ସଙ୍ଗୀତମୟ ବିରତି ପରେ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆଜି ଆସନ୍ତୁ ଜାଣିବା ଜଣା ଅଜଣା କଥାରେ ଆମ ଜୀବନରେ ଖୁସି ଓ ସଫଳତାର ସନ୍ତୁଳନରେ ଗୁରୁତ୍ୱ ସମ୍ପର୍କରେ କିଛି। ଆଜିର ପ୍ରତିଯୋଗିତାମୂଳକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସଫଳତା ହାସଲ କରିବାକୁ ଚାହାନ୍ତି। ସଫଳତା ଆମକୁ ସମ୍ମାନ, ଧନ ଏବଂ ଆତ୍ମବିଶ୍ୱାସ ଦେଇଥାଏ। କିନ୍ତୁ ଯଦି ସଫଳତା ପାଇବା ଚେଷ୍ଟାରେ ଆମେ ନିଜର ଖୁସି, ସ୍ୱାସ୍ଥ୍ୟ ଏବଂ ଅବହେଳା କରିଦେଉ, ତେବେ ସେହି ସଫଳତା ଦୀର୍ଘସ୍ଥାୟୀ ସନ୍ତୋଷ ଦେଇପାରେ ନାହିଁ। ସେଥିପାଇଁ ଖୁସି ଓ ସଫଳତା ମଧ୍ୟରେ ସନ୍ତୁଳନ ରଖିବା ଅତ୍ୟନ୍ତ ଆବଶ୍ୟକ। ଖୁସି ହେଉଛି ମନର ଶାନ୍ତି ଓ ସନ୍ତୋଷର ଅନୁଭୂତି, ଯାହା ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ। ଅନ୍ୟପକ୍ଷରେ ସଫଳତା ହେଉଛି ଆମ ଲକ୍ଷ୍ୟ ଓ ସ୍ୱପ୍ନ ପୂରଣର ଫଳ। ଯେତେବେଳେ ଏହି ଦୁଇଟି ଏକାସାଥିରେ ରୁହେ,

ସେତେବେଳେ ବ୍ୟକ୍ତି ଜୀବନରେ ପ୍ରକୃତ ସନ୍ତୁଷ୍ଟି ଅନୁଭବ କରିଥାଏ। ଖୁସି ମନ ଆମକୁ ଅଧିକ ଉତ୍ସାହ ଓ ସକାରାତ୍ମକ ଚିନ୍ତାଧାରା ଦେଇଥାଏ, ଯାହା ସଫଳତା ହାସଲ କରିବାରେ ସହାୟକ ମଧ୍ୟ ହୁଏ। ସେହିପରି ସଫଳତା ଆମର ଆତ୍ମବିଶ୍ୱାସ ବଢ଼ାଇ ଆମକୁ ଖୁସି ଅନୁଭବ କରାଇଥାଏ। କିନ୍ତୁ ସୁଖ ବିନା ସଫଳତାର ପ୍ରକୃତ ମୂଲ୍ୟ ନାହିଁ। ବନ୍ଧୁ, ଖୁସି ଓ ସଫଳତାର ସନ୍ତୁଳନ ଭଲ ସ୍ୱାସ୍ଥ୍ୟ ରକ୍ଷାରେ ମଧ୍ୟ ସାହାଯ୍ୟ କରିଥାଏ। ଅତ୍ୟଧିକ କାର୍ଯ୍ୟଚାପ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିପାରିଥାଏ। କିନ୍ତୁ ଯଦି ଆମେ କାମ, ବିଶ୍ରାମ, ପରିବାର ଏବଂ ବ୍ୟକ୍ତିଗତ ଆନନ୍ଦ ପାଇଁ ସମୟ ଦେଉ, ତେବେ ଜୀବନ ଅଧିକ ସନ୍ତୁଳିତ ଓ ସୁଖମୟ ହୁଏ। ଏହା ସହିତ ଏହି ସନ୍ତୁଳନ ଆମ ସମ୍ପର୍କକୁ ଦୃଢ଼ କରିଥାଏ। ପରିବାର, ବନ୍ଧୁ ଏବଂ ସମାଜ ସହିତ ଭଲ ସମ୍ପର୍କ ଆମକୁ ଭାବନାତ୍ମକ ସମର୍ଥନ ଦେଇଥାଏ। ଏହି ସମର୍ଥନ ଆମକୁ କଠିନ ପରିସ୍ଥିତିରେ ମଧ୍ୟ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥାଏ। ତେବେ ଆମ ଜୀବନରେ ଖୁସି ଓ ସଫଳତାର ସନ୍ତୁଳନ କିପରି ରଖିବା ସେ ବିଷୟରେ ଜାଣିବା। କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ବନ୍ଧୁ, ପୂର୍ବରୁ ଆମେ କଥା ହେଉଥିଲି ଆମ ଜୀବନରେ ଖୁସି ଓ ସଫଳତାର ସନ୍ତୁଳନ ଆମେ କିପରି ରଖିବା। ଆସନ୍ତୁ ଜାଣିବା, ପ୍ରଥମେ ସ୍ପଷ୍ଟ ଲକ୍ଷ୍ୟ ଧାରଣ କରିବା, ଅର୍ଥାତ୍ ଜୀବନରେ କ'ଣ ଚାହୁଁଛନ୍ତି ତାହା ଜାଣିବା ଏବଂ ସେହି ଲକ୍ଷ୍ୟ ପାଇଁ କାମ କରିବା। ଦ୍ୱିତୀୟଟି ହେଉଛି ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ଥିଲେ ସଫଳତା ଓ ଖୁସି ଉଭୟ ମିଳିଥାଏ। ତୃତୀୟଟି ହେଉଛି ପରିବାର ଓ ସମ୍ପର୍କ ପାଇଁ ସମୟ ଦେବା। ସତ୍ୟ ଖୁସି ଭଲ ସମ୍ପର୍କରୁ ହିଁ ଆସିଥାଏ। ଚତୁର୍ଥରେ ହେଉଛି ଛୋଟ ଛୋଟ ସଫଳତାକୁ ମଧ୍ୟ ଉତ୍ସବ ଭାବେ ପାଳନ କରିବା। ପଞ୍ଚମରେ ହେଉଛି କୃତଜ୍ଞତାର ଅଭ୍ୟାସ କରିବା। ଯାହା ଅଛି ତାହା ପାଇଁ ଆଭାରୀ ହେବା ମନରେ ସନ୍ତୋଷ ବଢ଼ିଥାଏ। ତେବେ ସନ୍ତୁଳନ ରହିଲେ ମନୁଷ୍ୟ ଚାପ ଓ ଚିନ୍ତାରୁ ଦୂରେଇ ରହିପାରେ। ସଫଳତା ଆମକୁ ଆତ୍ମବିଶ୍ୱାସ ଏବଂ ଆର୍ଥିକ ସ୍ଥିରତା ଦେଇଥାଏ, ଯେଉଁଠାରେ ଖୁସି ମାନସିକ ଶାନ୍ତି ଓ ସନ୍ତୋଷ ପ୍ରଦାନ କରିଥାଏ। ଏହି ଦୁଇଟିର ସମନ୍ୱୟ ଜୀବନକୁ ଅଧିକ ସୁନ୍ଦର ଓ ସ୍ୱାସ୍ଥ୍ୟକର ଏବଂ ଦୁଇଟିର ସମନ୍ୱୟ ଜୀବନକୁ ଅଧିକ ସୁନ୍ଦର, ସ୍ୱାସ୍ଥ୍ୟକର, ଅର୍ଥପୂର୍ଣ୍ଣ କରିଥାଏ। ବନ୍ଧୁ, ଖୁସି ଓ ସଫଳତା ଜୀବନରେ ଦୁଇଟି ଚକ୍ର ପରି, ଗୋଟିଏ ବିନା ଅନ୍ୟଟିର ମୂଲ୍ୟ ଅପୂର୍ଣ୍ଣ ରହିଯାଏ। ସଫଳତା ଏବଂ ସୁଖ ପରସ୍ପର ବିରୋଧୀ ନୁହେଁ, ବରଂ ସେମାନେ ପରସ୍ପରର ପରିପୂରକ। ପ୍ରକୃତ ସଫଳ ଜୀବନ ସେହି ଜୀବନ ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଲକ୍ଷ୍ୟ ହାସଲ କରିବା ସହିତ ଆନନ୍ଦ, ଶାନ୍ତି ଏବଂ ସନ୍ତୋଷର ସହ ଜୀବନ ବିତାଇଥାଏ। ତେଣୁ ଆମେ ଏପରି ଜୀବନ ଜିଇଁବା ଦରକାର ଯେଉଁଠାରେ ସଫଳତା ପାଇଁ ପରିଶ୍ରମ ସହିତ ଖୁସି, ସ୍ୱାସ୍ଥ୍ୟ ଏବଂ ସମ୍ପର୍କକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ଏହି ସନ୍ତୁଳନ ହିଁ ଏକ ସଫଳ, ସୁଖୀ ଓ ସାର୍ଥକ ଜୀବନରେ ମୂଳ ଚାବିକାଠି। ତେବେ ଏହି ଦୁଇଟି ଯେତେବେଳେ ଏକାସାଥିରେ ଗୋଟିଏ ସାମଞ୍ଜସ୍ୟରେ ରୁହେ, ସେତେବେଳେ ଜୀବନର ପ୍ରକୃତ ସଫଳତା ଅନୁଭବ କରାଯାଏ।

ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ସରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବନ୍ଧୁ, ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ବିଧବା ଦିବସ, ଇଣ୍ଟରନ୍ୟାସନାଲ୍ ୱିଡୋଜ୍ ଡେ। ଏହି ଦିବସ ପ୍ରତିବର୍ଷ ଜୁନ୍ ମାସର 23 ତାରିଖରେ ପାଳନ କରାଯାଏ। ଏହି ଦିନଟି ବିଶ୍ୱର କୋଟି କୋଟି ବିଧବା ମହିଳାଙ୍କ ଅଧିକାର, ସମ୍ମାନ ଓ କଲ୍ୟାଣ ପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ଉତ୍ସର୍ଗୀକୃତ। ବହୁ ଦେଶରେ ବିଧବାମାନେ ସାମାଜିକ ଅବହେଳା, ଆର୍ଥିକ ଅସୁରକ୍ଷା, ସମ୍ପତ୍ତି ଅଧିକାରରୁ ବଞ୍ଚିତ ହେବା ଏବଂ ବିଭିନ୍ନ ପ୍ରକାରର ଭେଦଭାବର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାଗୁଡ଼ିକ ପ୍ରତି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। 2010 ମସିହାରେ ୟୁନାଇଟେଡ୍ ନେସନ୍ସ ଜାତିସଂଘ 23 ଜୁନ୍କୁ ଆନ୍ତର୍ଜାତୀୟ ବିଧବା ଦିବସ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ଏହା ପଛରେ ବିଧବାମାନଙ୍କ ଜୀବନମାନର ଉନ୍ନତି ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପ୍ରତି ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଥିଲା। ବିଧବାମାନେ ଅନେକ ସମୟରେ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇ ଆର୍ଥିକ ସଙ୍କଟରେ ପଡ଼ିଥାନ୍ତି। ସେମାନଙ୍କ ସନ୍ତାନମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ମଧ୍ୟ ପ୍ରଭାବିତ ହୁଏ। କେତେକ ସ୍ଥାନରେ ସେମାନେ ସାମାଜିକ କୁସଂସ୍କାର ଏବଂ ଅପମାନଜନକ ବ୍ୟବହାରର ଶିକାର ହୁଅନ୍ତି। ତେଣୁ ସେମାନଙ୍କୁ ଆର୍ଥିକ ସହାୟତା, ଶିକ୍ଷା, କୌଶଳ ବିକାଶ ଓ ଆଇନଗତ ସୁରକ୍ଷା ପ୍ରଦାନ କରିବା ଅତ୍ୟନ୍ତ ଆବଶ୍ୟକ। ଏହି ଦିବସ ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସଚେତନତା କାର୍ଯ୍ୟକ୍ରମ, ସେମିନାର, ଆଲୋଚନାଚକ୍ର ଏବଂ ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନ କରନ୍ତି। ଏହା ମାଧ୍ୟମରେ ବିଧବାମାନଙ୍କ ସମସ୍ୟା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଏ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ କରାଯାଇଥାଏ। ଏହି ଦିବସ ଆମକୁ ଶିକ୍ଷା ଦିଏ ଯେ ବିଧବା ମହିଳାମାନଙ୍କୁ ଦୟାର ପାତ୍ର ନୁହେଁ, ବରଂ ସମାନ ଅଧିକାର ଓ ସମ୍ମାନର ଅଧିକାରୀ ନାଗରିକ ଭାବେ ଦେଖିବା ଉଚିତ। ସେମାନଙ୍କ ସଶକ୍ତିକରଣ ଦ୍ୱାରା ଏକ ନ୍ୟାୟପୂର୍ଣ୍ଣ, ସମାନ ଓ ମାନବିକ ସମାଜ ଗଠନ ସମ୍ଭବ। ଏହି ଦିବସର ଗୁରୁତ୍ୱ ହେଉଛି ବିଧବାମାନଙ୍କ ଅଧିକାର ସୁରକ୍ଷା ପାଇଁ ସଚେତନତା

ସୃଷ୍ଟି କରିବା, ସମ୍ପତ୍ତି ଉତ୍ତରାଧିକାରୀ ଓ ଜୀବିକାର ଅଧିକାର ସୁନିଶ୍ଚିତ କରିବା, ସାମାଜିକ କୁସଂସ୍କାର ଭେଦଭାବ ଓ ଅବହେଳାକୁ ଦୂର କରିବା ଏବଂ ବିଧବା ଓ ସେମାନଙ୍କ ସନ୍ତାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା। ଏହି ଦିବସର ବାର୍ତ୍ତା ହେଉଛି, ଆନ୍ତର୍ଜାତୀୟ ବିଧବା ଦିବସ ଆମକୁ ସ୍ମରଣ କରାଏ ଯେ ବିଧବା ମହିଳାମାନେ ସମାଜର ସମାନ ଅଧିକାର, ସମ୍ମାନ ଓ ସୁଯୋଗ ପାଇବାର ଅଧିକାରୀ। ସେମାନଙ୍କୁ ସହାନୁଭୂତି, ସମର୍ଥନ ଓ ସଶକ୍ତିକରଣ ଦ୍ୱାରା ଆତ୍ମନିର୍ଭର କରାଇବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ। ଆନ୍ତର୍ଜାତୀୟ ବିଧବା ଦିବସ କେବଳ ଏକ ସ୍ମରଣ ଦିବସ ନୁହେଁ, ବରଂ ବିଧବାମାନଙ୍କ ଅଧିକାର, ସମ୍ମାନ ଓ ସଶକ୍ତିକରଣ ପ୍ରତି ଆମର ପ୍ରତିବଦ୍ଧତାର ପ୍ରତୀକ। ସମାଜର ପ୍ରତ୍ୟେକ ବ୍ୟକ୍ତି ବିଧବାମାନଙ୍କ ପ୍ରତି ସମ୍ମାନ, ସହାନୁଭୂତି ଓ ସହଯୋଗର ମନୋଭାବ ରଖିବା ଉଚିତ। ତେବେ ହିଁ ଆମେ ଏକ ସମାନତା ଭିତ୍ତିକ ଓ ସମାଜବେଶୀ ସମାଜ ଗଢ଼ିପାରିବା। ଆସନ୍ତୁ ଆମେ ସମସ୍ତେ ମିଶି ଏହି ଦିବସକୁ ସାର୍ଥକ କରିବା, ଏହି ଦିବସର ଗୁରୁତ୍ୱକୁ ବୁଝିବା, ପ୍ରତି କ୍ଷେତ୍ରରେ ସେମାନଙ୍କ ସହିତ ଆମେ ମିଶି ଜୀବନର ପ୍ରତିଟି ମୁହୂର୍ତ୍ତକୁ ସୁନ୍ଦର କରିବାକୁ ପୂର୍ଣ୍ଣ ଚେଷ୍ଟା କରିବା। ତାହେଲେ ବନ୍ଧୁ, ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, FM 106.3 MHz ଏବଂ ନ୍ୟୁଜ୍ ଏଆଇ

ଶ୍ରୋତାବନ୍ଧ ବର୍ତ୍ତମାନ ଆସନ୍ତୁ ଜାଣିନେବା ଆଜି ଦିନରେ ଘଟିଥିବା କିଛି ଘଟଣାବଳୀ ସମ୍ପର୍କରେ ଯାହା ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି। 1794 ମସିହା ଆଜିର ଦିନରେ ରୁଷିଆର ମହାରାଣୀ କ୍ୟାଥରିନ୍ ଦ୍ୱିତୀୟ ଜିହୁଦୀମାନଙ୍କୁ କିଭ୍ରେ ବସତି ସ୍ଥାପନ କରିବାକୁ ଅନୁମତି ପ୍ରଦାନ କରିଥିଲେ। 1810 ମସିହା ଆଜିର ଦିନରେ ଜନ୍ ଜାକବ୍ ଆଷ୍ଟର୍ ପାସିଫିକ୍ ଫର୍ କମ୍ପାନୀ ଗଠନ କରିଥିଲେ। 1868 ମସିହା ଆଜିର ଦିନରେ କ୍ରିଷ୍ଟୋଫର୍ ଲାଥାମ୍ ସୋଲ୍ସ ଟାଇପରାଇଟର ନାମକ ଏକ ଉଦ୍ଭାବନର ପ୍ୟାଟର୍ଣ୍ଣ ପାଇଥିଲେ। 1931 ମସିହା ଆଜିର ଦିନରେ ଏକକ ଇଞ୍ଜିନ୍ ବିମାନରେ ବିଶ୍ୱ ପରିକ୍ରମା କରିବା ପାଇଁ ୱିଲି ପୋଷ୍ଟ ଏବଂ ହାରୋଲ୍ଡ ଗେଟଲଙ୍ଗ ଆଇଲ୍ୟାଣ୍ଡରୁ ରୁଜଭେଲ୍ଟ ଫିଲ୍ଡରୁ ଉଡ଼ାଣ ଭରାଇଥିଲେ। 2001 ମସିହା ଆଜିର ଦିନରେ ଅର୍ଥାତ୍ ଜୁନ୍ 23 ତାରିଖରେ ପେରୁର ଦକ୍ଷିଣରେ 8.4 ମେଗାୱାଟ୍ ତୀବ୍ରତାର ଭୂମିକମ୍ପ ଉପକୂଳ ପେରୁକୁ ଥରାଇ ଦେଇଥିଲା, ଯାହାର ସର୍ବାଧିକ ତୀବ୍ରତା ଗମ୍ଭୀର ଥିଲା। ଏହାପରେ ଏକ ବିନାଶକାରୀ ସୁନାମି ଆସିଥିଲା, ଯେଉଁଥିରେ ଅତି କମ୍ରେ ପ୍ରାୟ 74 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 2687 ଜଣ ଆହତ ହୋଇଥିଲେ। 2012 ମସିହା ଆଜିର ଦିନରେ ଯୁକ୍ତରାଷ୍ଟ୍ର ଅଲମ୍ପିକ୍ ପରୀକ୍ଷଣରେ ଆଷ୍ଟନିଟନ୍ ଡେକାଥିଲନ୍ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ। ଆଜିର ଦିନକୁ ଅର୍ଥାତ୍ ଜୁନ୍ 23 ତାରିଖକୁ ସାର୍ବଜନୀନ ସେବା ଦିବସ ଭାବରେ ପାଳନ କରିବା ପାଇଁ ମନୋନୀତ କରାଯାଇଛି। ଏହା ବିକାଶ ପ୍ରକ୍ରିୟାରେ ସାର୍ବଜନୀନ କର୍ମଚାରୀଙ୍କ କାର୍ଯ୍ୟ ସ୍ୱୀକୃତି ଦିଏ ଏବଂ ଯୁବମାନଙ୍କୁ ସାର୍ବଜନୀନ କ୍ଷେତ୍ରରେ କ୍ୟାରିୟର କରିବାକୁ ଉତ୍ସାହିତ କରିଥାଏ। 1879 ମସିହା ଆଜିର ଦିନରେ ଇଜିପ୍ଟର ନାରୀବାଦୀ ଏବଂ ସାମ୍ବାଦିକ ହୁଦାଶା ରାଇବେଙ୍କ ଜନ୍ମ ହୋଇଥିଲା। 1922 ମସିହା ଆଜିର ଦିନରେ କାନାଡିଆନ୍ ଆଇସ୍ ହକି ଖେଳାଳି ଏବଂ ପ୍ରଶିକ୍ଷକ ହେଲ୍ଲେକୋଙ୍କ ଜନ୍ମ ହୋଇଥିଲା। 1931 ମସିହା ଆଜିର ଦିନରେ ଓଲା ଅଲଷ୍ଟିନ୍ଙ୍କ ମଧ୍ୟ ଜନ୍ମ ହୋଇଥିଲା। ସେ ସ୍ୱିଡେନ୍ର ରାଜନେତା ତଥା କୂଟନୀତିଜ୍ଞ ଥିଲେ। 1934 ମସିହା ଆଜିର ଦିନରେ ଭାରତୀୟ ରାଜନେତା ବୀରଭଦ୍ର ସିଂଙ୍କ ମଧ୍ୟ ଜନ୍ମ ହୋଇଥିଲା। 1951 ମସିହା ଆଜିର ଦିନରେ ଫ୍ରେଞ୍ଚ ରେସ୍କାର ଡ୍ରାଇଭର ଓ ମ୍ୟାନେଜର ମିଚେଲ ମାଉଟେନ୍ଙ୍କ ମଧ୍ୟ ଜନ୍ମ। ପ୍ରସିଦ୍ଧ ଭାରତୀୟ ଅଭିନେତା ଓ ରାଜନେତା ରାଜ ବବର୍ଙ୍କ ଆଜି 23 ଜୁନ୍ 1952 ମସିହାରେ ଉତ୍ତରପ୍ରଦେଶର ତୁଣ୍ଡ୍ଲାରେ ଜନ୍ମଗ୍ରହଣ କରିଥିଲେ। ରାଜ ବବର ଭାରତର ସେହି କମ୍ ଲୋକଙ୍କ ମଧ୍ୟରୁ ଜଣେ ଯିଏ ଅଭିନୟ ଓ ରାଜନୀତି ଉଭୟ କ୍ଷେତ୍ରରେ ଦୀର୍ଘ ସମୟ ଧରି ସଫଳତା ଅର୍ଜନ କରିଥିଲେ। 2005 ମସିହା ଆଜିର ଦିନରେ ଆମେରିକୀୟ ସାମ୍ବାଦିକ ଏବଂ ଲେଖିକା ଶାନା ଆଲେକ୍ଜାଣ୍ଡରଙ୍କ ପରଲୋକ ଘଟିଥିଲା। 2007 ମସିହା ଆଜିର ଦିନରେ ଆମେରିକୀୟ ବେସବଲ୍ ଖେଳାଳି ରଡ୍ବେଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।

2008 ମସିହା ଆଜିର ଦିନରେ ଆର୍ଥର ଚୁଙ୍କ ପରଲୋକ ଘଟିଥିଲେ। ସେ ଜଣେ ଗୟାନୀ ସମୀକ୍ଷକ ଏବଂ ରାଜନେତା, ଗୟାନର ପ୍ରଥମ ରାଷ୍ଟ୍ରପତି ଥିଲେ। 2015 ମସିହା ଆଜିର ଦିନରେ ନିର୍ମଳା ଯୋଶୀଙ୍କ ମଧ୍ୟ ପରଲୋକ ଘଟିଥିଲେ। ସେ ଜଣେ ଭାରତୀୟ ନନ୍ ଓକିଲ ଏବଂ ସମାଜସେବୀ ଥିଲେ। 2025 ମସିହା ଜୁନ୍ 23 ତାରିଖ ଆଜିର ଦିନରେ ଆମେରିକୀୟ ଗାୟିକା ଓ ଗୀତିକାର ରେବେକ୍ ଡେଲରିଓଙ୍କ ମୃତ୍ୟୁ ଘଟିଥିଲା। ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଧୁ, ଏଥର ଆସନ୍ତୁ ଜାଣିନେବା କ'ଣ ରହିଛି ସ୍ଥାନୀୟ ଖବର ଓ ତା ସହିତ ପାଣିପାଗ ସୂଚନା। ଗତ ଜୁନ୍ 21 ତାରିଖ ଦିନ ଆନ୍ତର୍ଜାତୀୟ ଯୋଗ ଦିବସ 2026 ଉପଲକ୍ଷେ

ଯୋଗ ମହୋତ୍ସବ ସମିତି ଓଡ଼ିଶା ସହଯୋଗରେ ଭବାନୀପାଟଣାର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ପ୍ରଶାସନିକ ଅଧିକାରୀ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ। ଗତକାଲି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ରକ୍ତଭଣ୍ଡାରର ଲାଇସେନ୍ସ 2024 ମସିହାରୁ ସମାପ୍ତ ହୋଇଥିବା ଜଣାପଡ଼ିଛି। ଲାଇସେନ୍ସର ବୈଧତା ନଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷ ରକ୍ତଭଣ୍ଡାରର କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଧର୍ମଗଡ଼ ଓ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଏହି ରକ୍ତଭଣ୍ଡାର ଉପରେ ନିର୍ଭରଶୀଳ ଥିବାରୁ ଏହାକୁ ବନ୍ଦ କରିବା ପ୍ରସ୍ତାବକୁ ନେଇ ସାଧାରଣ ଜନତା, ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ହେଲେ ଜନସାଧାରଣଙ୍କ ଦୃଢ଼ ବିରୋଧ ଓ ରକ୍ତଭଣ୍ଡାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଣି ଥରେ ନୂତନ ଲାଇସେନ୍ସ ପାଇଁ ଆବେଦନ କରାଯାଇଛି। ତୁର୍କୀର ମର୍ସିନ୍ ସହରରେ ଗତ ଜୁନ୍ 17 ଚାଲିଥିବା ୱାର୍ଲଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026 କଳାହାଣ୍ଡିଆ ପୁଅ ଆକାଶ ରଞ୍ଜନ ମୁଣ୍ଡ ଇତିହାସ ରଚିଛନ୍ତି। ଗତ ରବିବାର ଫାଇନାଲରେ ପୁରୁଷ ସିଙ୍ଗିଲ୍ ଓ ମିକ୍ସ ଡବଲ୍ସରେ ଚାମ୍ପିୟନ୍ ହୋଇ ଭାରତ ପାଇଁ 2 ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ରାଜ୍ୟ ତଥା ଦେଶର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସ୍ୱର ଛୁଟିଛି। ଆଜି ଖୋଲାଝରକା ଅଗଣାରୁ ମଧ୍ୟ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ। ଗତକାଲି ଖଡ଼ିଆଳିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ 80 ବ୍ୟକ୍ତିଗତ ଓ 26 ଗୋଷ୍ଠୀଗତ ଅଭିଯୋଗ, ମୋଟ 106 ଅଭିଯୋଗ ପଞ୍ଜୀକରଣ ହୋଇଥିଲା। ସମସ୍ତ ଅଭିଯୋଗର ତ୍ୱରିତ ଓ ଫଳପ୍ରଦ ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶନା ପ୍ରଦାନ କରାଯାଇଛି। ବନ୍ଧୁ, ଏଥର ଆସନ୍ତୁ ଜାଣିନେବା କ'ଣ ରହିଛି ପାଣିପାଗ ସୂଚନା। ରାଜ୍ୟର କେତେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ଅବଶିଷ୍ଟ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀର ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ଅନୁଯାୟୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଗତକାଲି ସମସ୍ତ ସ୍ଥାନର ତାପମାତ୍ରା 38 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ତେବେ ଗତକାଲି ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 18 ଡିଗ୍ରୀ ସେଲସିୟସ୍ ରହିଥିଲା।

ଶ୍ରୋତାବନ୍ଧୁ, କଥା ହେଉ ହେଉ ସମୟ କେତେ ଶୀଘ୍ର ପାଖେଇ ଆସିଲା ଜଣାପଡ଼ିଲାନି। ସମୟ ସହିତ ଆମକୁ ଚାଲିବାକୁ ପଡ଼ିବ। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଠିକଣାଟି ଟିପି ରଖନ୍ତୁ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଟିପି ରଖନ୍ତୁ 8895994143। ତେବେ କାର୍ଯ୍ୟକ୍ରମକୁ ଏଇଠି ରଖିବା ପୂର୍ବରୁ ଗୋଟିଏ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ କଥାଟି କହିବି। ଜୀବନରେ ଧୈର୍ଯ୍ୟ ରଖନ୍ତୁ, କାରଣ ପ୍ରତ୍ୟେକ ବଡ଼ ସଫଳତା ପଛରେ ଅନେକ ଛୋଟ ଛୋଟ ପ୍ରୟାସ ଲୁଚି ରହିଥାଏ। ତେଣୁକରି ଜୀବନରେ ଯେତେ ବି ଝଡ଼ ଆସୁ, ନିଜ ଲକ୍ଷ୍ୟରୁ କେବେ ବି ବିଚଳିତ ହୁଅନ୍ତୁ ନାହିଁ, କାରଣ ଧୈର୍ଯ୍ୟ ଓ ପରିଶ୍ରମ ହିଁ ସଫଳତାର ଚାବିକାଠି। କଷ୍ଟ ବିନା ସଫଳତାର ମୂଲ୍ୟ ବୁଝି ହେବ ନାହିଁ ଏବଂ ସଂଘର୍ଷ ବିନା ଜୀବନର ଶିକ୍ଷା ମିଳେ ନାହିଁ। ତେବେ ବନ୍ଧୁ, ଏହି କଥା ସହିତ ଆଜିର ଖୋଲାଝରକା କାର୍ଯ୍ୟକ୍ରମରୁ ମୋତେ ବିଦାୟ ଦିଅନ୍ତୁ। ପୁଣି ଭେଟ ହେବ ଆର ସଂସ୍କରଣରେ କିଛି ନୂଆ କଥା ଗୀତ ସହ। ସେତେବେଳେ ଯାଏଁ ସମସ୍ତେ ଭଲରେ ରୁହନ୍ତୁ। ଆପଣଙ୍କ ଦିନଟି ସୁଖ, ଶାନ୍ତି ଓ ସଫଳତାରେ ଭରିଯାଉ, ଏହି କାମନା ସହ ରହୁଛି। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କର ସାଥୀ ଆଶ୍ୱେଷଣା ପଟ୍ଟନାୟକ। ନମସ୍କାର।

ଶୁଣୁଥିଲେ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12:00 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରମୋଦ କୁମାର ବେହେରା, ସଂଯୁକ୍ତ କୁମାରୀ ଜେନା, ପ୍ରଣବ କିଶୋର ପଟ୍ଟନାୟକ ଏବଂ ଗାୟତ୍ରୀ ବୋଷ। ଦିନ 12:30 ରହିଛି ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଝରୋଖା। ଦିନ 1:10 ଶୁଣିପାରିବି କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଏବଂ ଦିନ 2:45 ରହିଛି କେତୋଟି ହିନ୍ଦୀ କଥାଚିତ

ଗୀତ ଏଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 meter ତଥା 126 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 12। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତେଗୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ସୁଗମ ସଙ୍ଗୀତଟିକୁ କଣ୍ଠଦାନ କରିଛନ୍ତି ପ୍ରମୋଦ କୁମାର ବେହେରା ନିର୍ମଳ କୁମାର ନାୟକଙ୍କ ରଚନାରୁ।

ଏଥିରେ ଶୁଣନ୍ତୁ ନିର୍ମଳ କୁମାର ନାୟକଙ୍କ ରଚନାରୁ ଏହି ସୁଗମ ସଙ୍ଗୀତଟି। କଣ୍ଠଦାନ କରିଛନ୍ତି ସଂଯୁକ୍ତା କୁମାରୀ ଜେନା।

0: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଶୁଣୁଥିଲେ କେତେ ଗୋଟି ସୁଗମ ସଙ୍ଗୀତ, ଆକାଶବାଣୀ ବାହାନୀପାଟଣ। ସମୟ 12:30 ପ୍ରଚାର କରୁଛୁ କେତେ ଗୋଟି ମାସିକ ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଝରକା।

ଶୁଣୁଥିଲେ ମାସିକ ହିନ୍ଦୀ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଝରକା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେବ୍ରେ 240 meter ତଥା 1206 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ହ୍ୟାଲୋ
2: ହ୍ୟାଲୋ
1: କିଏ
2: ଆପଣଙ୍କ ସହ କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00 to 11:30 ପର୍ଯ୍ୟନ୍ତ।
2: ଆମ ଫୋନ ନମ୍ବର ହେଲା 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 to 10:00 ପର୍ଯ୍ୟନ୍ତ।
3: ହ୍ୟାଲୋ
2: ହ୍ୟାଲୋ
1: କିଏ
2: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: Prime Minister Shivraj Singh Chauhan today held a review meeting in New Delhi in view of the El Nino effect on the weather and its impact on agriculture. The meeting was attended by the agriculture ministers of several states, secretaries, district collectors and officials. Discussions focused on necessary preparations in the event of low rainfall, alternative crop plans and protecting the interests of farmers. Union Minister of State for Minority Affairs and Minister of State for Fisheries, Animal Husbandry and Dairying, George Kurian, has resigned from the Union Council of Ministers. President Draupadi Murmu has accepted the resignation of Mr. Kurian with immediate effect. The Enforcement Directorate ED is conducting searches at 18 premises in Chennai, Tiruchirappalli, Coimbatore and Madurai in connection with the alleged teacher recruitment exam manipulation case. The ED said the action is based on an FIR registered by the Central Crime Branch in the year 2017. It added that the police had filed a charge sheet in the case in 2021. Benchmark domestic equity indices were trading around 0.7% lower in afternoon trade today. The Sensex lost 525 points to 76,570, while the Nifty shed 172 points to 23,931 when reports last came in. Sectorally, metal, IT and banking stocks led the declines, while pharma and healthcare stocks witnessed buying interest. In football, FIFA World Cup, Algeria thrashed debutants Jordan 2-1 in a Group J encounter in Santa Clara, USA today. In another match, Norway defeated Senegal 3-2 in their Group I clash today at the New York Stadium and sealed their progress into the round of 32. And with that, we end this news bulletin.
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କୃଷି ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିପାରିବେ ପଶୁପାଳନ ଦ୍ୱାରା ଚାଷୀଙ୍କୁ ଅଧିକ ଲାଭ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ଶିବ ପ୍ରଧାନ।
2: ହେନ୍ତା ତ ଆମର ଚାଷୀ ଦାଦାମାନେ ବର୍ଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ପୁଟଲ, ଭେଜରା, ମାଖନ ଆରୁ, ଲଇନି। ତ ଇସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ କି ଇ ସମିଆ ଦେଖିକରି ପଶୁପାଳନ ବି କରିଥିସନେ। ଆଜିର ସମିଆନେ ପଶୁପାଳନ ଗୋଟେ ଭଲ ବ୍ୟବସାୟ ଇଟା, ଯଦି ଦେଖମା ବୋଇଲେ ଇ ପଶୁପାଳନ ବି କୃଷି ବ୍ୟବସାୟର ଗୋଟେ ଶାଖା ଇଟା, ଯେନେ କି ଭିନ୍ନ ଭିନ୍ନ ପ୍ରକାରର ପଶୁମାନକେ ତାଙ୍କର ଗୁରସ, ଅଣ୍ଡା ଆରୁ ଅନ୍ୟ ଉତ୍ପାଦନ ଲାଗି ଚାଷୀ ଦାଦାମାନେ ଇ ସବକେ ପୋଷିଥିସନେ। ପଶୁପାଳନ ଲାଗି ତାଙ୍କର ଯତ୍ନ ରତନ, ତାଙ୍କର ରହିବାର, ତାଙ୍କର ଖାଇବାର ଆରୁ ରୋଗ ବେମାର ହେଲେ କେନ୍ତା ଉପଚାର କରାଯିବା, ଇସବୁ ଜ୍ଞାନ କୌଶଳର କଥା ଚାଷୀ ଦାଦାମାନଙ୍କୁ ନିହାତି ଜାଣିବାକେ ପଡ଼ବା। ଇସବୁ ଜ୍ଞାନ କୌଶଳକେ ଯଦି ଆମର ଚାଷୀ ଦାଦାମାନେ ଠିକ୍ ପାସେ ବୁଝିଯିବେ ବୋଇଲେ ବଲଦ, କୁକୁଡ଼ା, ମେଢ଼ା, ଛେଲ, ପୋଡ଼ ଇସବୁ ପଶୁପାଳନ ଠିକ୍ ପାସେ କରିପାରବେ ଆରୁ ଦୁଇ ପଇସା ଅଧିକା ଲାଭ ବି ସେମାନଙ୍କେ ମିଳିପାରବା। ବେଶୀ କରି ଗାଏ ଆରୁ ଛେଲ ପୋଷିବାର ବ୍ୟବସାୟୀ, ଯେନେ କି ତାଙ୍କର ଗୁରସ ଆରୁ ତାଙ୍କର ମାଂସ ବିକି କରି ବେଶୀ ଲାଭ ମିଳିଥିସିଏ। ସେଥିଲାଗି ଆମର ଚାଷୀ ଦାଦାମାନଙ୍କେ ଭଲ ପ୍ରଜାତିର ପଶୁମାନଙ୍କେ ବାଛିବାକେ ପଡ଼ବା। ସବୁ ପ୍ରଜାତିର ପଶୁମାନେ ଯେ ଭଲ ବାହାରିବେ ଆରୁ ଅଧିକା ଗୁରସ ଦେବେ ଇଟା ବି ସମ୍ଭବ ନେଇସେ। ସେଥିର୍ ଲାଗି ଚାଷୀ ଦାଦାମାନଙ୍କେ ପଶୁମାନଙ୍କର ପ୍ରଜାତି ବାଛିଲା ବେଲ୍କେ ସାବଧାନ ହେବାକେ ପଡ଼ବା। କଥା ହଉଛେ ଯଦି ଆମର ଚାଷୀ ଦାଦାମାନେ ଏ ପଶୁପାଳନ ବ୍ୟବସାୟୀ ଯୋଗ ଦେବାକେ ଯୋଜନା ସବୁ କଲେ ନା ବୋଇଲେ ସେମାନଙ୍କୁ ବୁଝିବାକେ ପଡ଼ବା ଯେ ସେମାନେ ଯଦି ଭଲ ଖାଦ ଆରୁ ପରିଷ୍କାର ପାଇନ୍ ଇସବୁର ବ୍ୟବସ୍ଥା କର୍ମା ବୋଇଲେ ସେଟା ତାଙ୍କର ଦିହିର ଉନ୍ନତି ଆନବାର ସନେ ସନେ ପଶୁମାନଙ୍କର ଉତ୍ପାଦନ କ୍ଷମତାକେ ବି ବଢ଼େଇଥିସିଏ। ପଶୁମାନଙ୍କେ ପୁଷ୍ବାର ସମିଆନେ ସେମାନଙ୍କେ ପୁଷ୍ଟିକର ଖାଦ ଠିକ୍ ପରିମାଣରେ ଦେବାକେ ପଡ଼ବା। ଏନ୍ତା କର୍ମା ବୋଇଲେ ପଶୁମାନଙ୍କର ଦିହି ଠିକ୍ ରହିବା ଆରୁ ଚାଷୀ ଦାଦାମାନଙ୍କେ ଅଧିକା ଲାଭ ବି ମିଳିପାରବା। ହେନ୍ତା ଇନା ଆର୍ ଗୋଟେ କଥା ଆସୁଛେ, ସେଟା ହେଲା ତାଙ୍କର ରହିବାର ଜାଗା କେନ୍ତା ରହିବାର କଥା। ଏ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣିବାକେ ପଡ଼ବା। ପଶୁମାନଙ୍କର ରହିବାର ଜାଗା ଯେତିକି ପରିଷ୍କାର ରହିବା ସେମାନେ ସେତିକି ରୋଗ ବେମାର ଠାନୁ ଦୂରେ ରହିବେ। ପଶୁମାନଙ୍କେ ସବୁଦିନ ଗୁଧାବାକେ ପଡ଼ବା ଆରୁ ତାଙ୍କର ବିଶ୍ରାମ ନେବାର ଜାଗା ଲାଗି ଗୋଟିଏ ଉଚ୍ଚା ଜାଗା ବାଛିବାକେ ପଡ଼ବା, ଯେନେ କି ବର୍ଷା ପାଇଁ ଠାନୁ ସେମାନେ ବଞ୍ଚିକରି ରହିପାରବେ। ତାଙ୍କର ରହିବାର ଜାଗାନେ ସୂର୍ଯ୍ୟ କିରଣ ଯେନ୍ତା ଠିକ୍ ପାସେ ପଡ଼ୁଥିବା, ତାଙ୍କର ରହିବାର ଜାଗାନେ ସୂର୍ଯ୍ୟ କିରଣ ଠିକ୍ ପାସେ ପଡ଼ବା ବୋଇଲେ ସେଠାନେ ଯେତିକି ଜୀବାଣୁ ଥିବେ ସେମାନେ ମରିଯିବେ ଆରୁ ପଶୁମାନଙ୍କର ଦେହ ବି ଠିକ୍ ରହିବା। ତ ଏବେ କଥା ଆସୁଛି

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କେତେକ ସର୍ବସାଧାରଣୀ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ, ଥିଲେ ବନ ରହିବେ ଜନ। ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ।

0: ହୃଦୟରେ ଏକ ସଂକଳ୍ପ କରନ୍ତୁ, ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଗାଡ଼ି ଚଲାଇବା ବେଳେ ହେଲମେଟ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ ଭବାନୀପାଟଣା, ଶୁଣନ୍ତୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା।

ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତି ରୂପା ସଂସ୍କୃତି ପତ୍ରିକା କାର୍ଯ୍ୟକ୍ରମରେ ଅଗଣିତ ଭଉଣୀମାନଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସସ୍ମିତା ମହାନ୍ତି। ନମସ୍କାର। ସଙ୍ଗୀତ ଶବ୍ଦଟି ଶୁଣିବା ମାତ୍ରେ ମନ ମଧ୍ୟରେ ଏକ ମଧୁର ଅନୁଭୂତି ସୃଷ୍ଟି ହୁଏ। ସୁର, ଲୟ ଓ ତାଳର ସମନ୍ୱୟରେ ଗଢ଼ି ଉଠିଥିବା ସଙ୍ଗୀତ ମଣିଷ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ। ସଙ୍ଗୀତ କେବଳ କାନକୁ ମଧୁର ଲାଗୁଥିବା ଧ୍ୱନି ନୁହେଁ, ବରଂ ଏହା ମଣିଷର ହୃଦୟର ଭାଷା, ଭାବନାର ଅଭିବ୍ୟକ୍ତି ଏବଂ ସଂସ୍କୃତିର ଏକ ଜୀବନ୍ତ ପ୍ରତୀକ।

ଯେଉଁଠାରେ ସଂସ୍କୃତି ରହିଛି ସେଠାରେ ସଙ୍ଗୀତ ରହିଛି, ଯେଉଁଠାରେ ପରମ୍ପରା ରହିଛି ସେଠାରେ ମଧ୍ୟ ସଙ୍ଗୀତ ତାହାର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଆମ ସଂସ୍କୃତି ଓ ପରମ୍ପରାର ଆଲୋଚନା ସଙ୍ଗୀତ ବିନା କେବେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରେ ନାହିଁ। ମଣିଷର ଜୀବନ ସହିତ ସଙ୍ଗୀତର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଓ ଚିରନ୍ତନ। ସଙ୍ଗୀତ କେବଳ ମନୋରଞ୍ଜନର ଏକ ମାଧ୍ୟମ ନୁହେଁ, ବରଂ ଏହା ମଣିଷର ଭାବନା, ଚିନ୍ତାଧାରା, ସଂସ୍କୃତି ଓ ପରମ୍ପରାର ଏକ ସଜୀବ ପ୍ରତିଫଳନ। ଭାରତୀୟ ସଂସ୍କୃତିରେ ସଙ୍ଗୀତର ସ୍ଥାନ ଅତ୍ୟନ୍ତ ଉଚ୍ଚରେ। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ସଙ୍ଗୀତ ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ସ୍ପର୍ଶ କରିଆସିଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ପୂଜାରୁ ପର୍ବପର୍ବାଣି ପର୍ଯ୍ୟନ୍ତ, ଆନନ୍ଦରୁ ଦୁଃଖ ପର୍ଯ୍ୟନ୍ତ, ସବୁ ସମୟରେ ସଙ୍ଗୀତ ମଣିଷର ସାଥୀ ହୋଇ ରହିଛି। ଓଡ଼ିଶାର ସଂସ୍କୃତିରେ ସଙ୍ଗୀତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ସଙ୍ଗୀତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ପୁରୀ ଶ୍ରୀମନ୍ଦିରରେ ପ୍ରତିଦିନ ବିଭିନ୍ନ ସେବାନୀତି ସହିତ ଗୀତ, ଭଜନ ଓ ଜଣାଣ ଗାନ କରାଯାଏ। ଭକ୍ତମାନେ ସଙ୍ଗୀତ ମାଧ୍ୟମରେ ନିଜର ଭକ୍ତି ନିବେଦନ କରନ୍ତି। ସାଲବେଗ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଭୀମଭୋଇଙ୍କ ଭଜନ ଆଜି ମଧ୍ୟ ଲୋକଙ୍କ ହୃଦୟକୁ ସ୍ପର୍ଶ କରେ। ଏହି ଭକ୍ତି ସଙ୍ଗୀତଗୁଡ଼ିକ କେବଳ ଧାର୍ମିକ ନୁହେଁ, ବରଂ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ଧନ। ଆମ ଦୈନନ୍ଦିନ ଜୀବନରେ ସଙ୍ଗୀତର ଉପସ୍ଥିତି ସବୁଠାରେ ଦେଖିବାକୁ ମିଳେ। ଶିଶୁ ଜନ୍ମ ହେଲେ ଲୋରି ଗାନ କରାଯାଏ, ବିବାହ ସମୟରେ ମଙ୍ଗଳଗୀତ ଶୁଣିବାକୁ ମିଳେ, ଧାର୍ମିକ ଉତ୍ସବରେ ଭଜନ ଓ କୀର୍ତ୍ତନ ହୁଏ। ସେମିତି ରଜ ପର୍ବରେ ରଜଗୀତ, କୁମାର ପୂର୍ଣ୍ଣିମାରେ ଚାନ୍ଦଗୀତ, ଦୋଳଯାତ୍ରାରେ ଭଜନ ଓ ହୁରୀ, ରଥଯାତ୍ରାରେ କୀର୍ତ୍ତନ ଓ ଭକ୍ତିଗୀତ, ନୂଆଖାଇ ପର୍ବରେ ଲୋକଗୀତ ଓ ଲୋକନୃତ୍ୟର ଆସର ଜମିଥାଏ। ଏହି ସମସ୍ତ ଗୀତ ଆମ ସାମୂହିକ ଜୀବନକୁ ସୁଦୃଢ଼ କରିଥାଏ ଏବଂ ସମାଜରେ ଏକତାର ଭାବ ସୃଷ୍ଟି କରେ। ସଙ୍ଗୀତ ମଣିଷକୁ ମଣିଷ ସହିତ ଯୋଡ଼ି ହୋଇଥାଏ। ଏହା ଭାଷା, ଧର୍ମ, ଜାତି, ଅଞ୍ଚଳର ସୀମାକୁ ଭାଙ୍ଗି ସମସ୍ତଙ୍କୁ ଏକତ୍ର କରିଥାଏ। ଭଲ ଗୀତ ଶୁଣିଲେ ସମସ୍ତଙ୍କ ହୃଦୟରେ ସମାନ ଅନୁଭୂତି ସୃଷ୍ଟି।

0: ଟିଭି ଏହା ହେଉଛି ସଙ୍ଗୀତର ସବୁଠାରୁ ବଡ଼ ଶକ୍ତି। ସଙ୍ଗୀତ ମଣିଷକୁ ପ୍ରେମ, ଶାନ୍ତି ଓ ସହଯୋଗର ବାର୍ତ୍ତା ଦିଏ। ସଙ୍ଗୀତ ଆମ ସଂସ୍କୃତି ଓ ପରମ୍ପରାର ପ୍ରାଣ। ଏହା ଆମର ଇତିହାସ, ଐତିହ୍ୟ, ଆସ୍ଥା ଓ ଜୀବନ ଦର୍ଶନର ପ୍ରତିଫଳନ। ସଙ୍ଗୀତ ବିନା ସଂସ୍କୃତି ଅସମ୍ପୂର୍ଣ୍ଣ, ପରମ୍ପରା ନିର୍ଜୀବ ଏବଂ ଜୀବନ ନିରସ ହୋଇଯାଏ। ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଏହି ଅମୂଲ୍ୟ ସଙ୍ଗୀତ ପରମ୍ପରାକୁ ସୁରକ୍ଷିତ ରଖିବା, ତାହାକୁ ସମ୍ମାନ ଦେବା ଏବଂ ଆଗାମୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା। ସଙ୍ଗୀତର ସୁରେ ସୁରେ ଆମ ସଂସ୍କୃତି ଚିରଜୀବୀ ହୋଇ ରହୁ, ଏହା ହିଁ ଆମର ପ୍ରାର୍ଥନା। ଭଉଣୀ ନମସ୍କାର।
1: ନମସ୍କାର ଭଉଣୀ,
0: ଆମ ଶକ୍ତିରୂପା କାର୍ଯ୍ୟକ୍ରମକୁ ସ୍ୱାଗତ।
1: ଧନ୍ୟବାଦ।
0: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୋ ନାଁ ସୁନନ୍ଦା ରାଣୀ ମିଶ୍ର, ମୁଁ ଭବାନୀପାଟଣାରେ ହିଁ ରୁହେ। ମୁଁ ବର୍ତ୍ତମାନ ହାଇଟେକ୍ ପବ୍ଲିକ୍ ସ୍କୁଲରେ ଟିଚର ଭାବରେ କାମ କରୁଛି, ଆଉ ତା ସହିତ ମୁଁ ସଙ୍ଗୀତ ମଧ୍ୟ ଶିକ୍ଷା କରୁଛି।
0: ଆପଣ ତ ଏତେ ସୁନ୍ଦର କଣ୍ଠଶିଳ୍ପୀ, ତାହେଲେ ଆମ ଶ୍ରୋତା ଭଉଣୀମାନଙ୍କୁ ଗୋଟେ ସୁନ୍ଦର ଗୀତଟିଏ ଶୁଣାଇ ଦିଅନ୍ତୁ।
1: ତୋ ଚକାଖିରୁ କାଳିଆରେ କେବେ

0: ବହୁତ ସୁନ୍ଦର ଭଉଣୀ, ବହୁତ ଭଲ ଲାଗିଲା ଆପଣଙ୍କ ଗୀତ ଶୁଣିକି। ଆଜି ତ ଆମେ ଖାଲି ସଙ୍ଗୀତ ବିଷୟରେ ହିଁ କଥା ହେବା,
1: ଆଜ୍ଞା,
0: କାରଣ ଆମର ସଂସ୍କୃତି ଆଉ ପରମ୍ପରାରେ ସଙ୍ଗୀତର ସ୍ଥାନ ବହୁତ ଉଚ୍ଚରେ ଅଛି।
1: ଆଜ୍ଞା,
0: ଆପଣଙ୍କର ସଙ୍ଗୀତ ଯାତ୍ରା କିପରି ଆରମ୍ଭ ହେଲା?
1: ଛୋଟବେଳୁ ସଙ୍ଗୀତ ପ୍ରତି ମୋର ଆଗ୍ରହ ତ ଥିଲା। ମୋ ବାପା ମା ମୋତେ ବହୁତ ମାନେ ପ୍ରେରଣା ଦେଇଛନ୍ତି ଯେ ସଙ୍ଗୀତ ଶିକ୍ଷା କରିବା ପାଇଁ। ତ ମୁଁ ଯେତେବେଳେ ଦ୍ୱିତୀୟ ଶ୍ରେଣୀ ପଢୁଥିଲି ସେ ସମୟରୁ ମୁଁ ସଙ୍ଗୀତ ଶିକ୍ଷା ଆରମ୍ଭ କଲି। ଧୀରେ ଧୀରେ ଶିକ୍ଷା ମାନେ ଶିକ୍ଷା ଯେମିତି ମୋର ବଢି ଚାଲିଲା, ମୁଁ ଶ୍ରୀ ଜଗନ୍ନାଥ ସଙ୍ଗୀତ କଳା ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା କରୁଛି। ଆଉ ମୋ ବାପାଙ୍କ ନାଁ ହେଉଛି ସୁଶ୍ରୀ ପ୍ରତିମା ମହାନ୍ତି। ଆମକୁ ଆମର ସାର୍ ଗୋଟେ ବି ଅଛନ୍ତି, ପି ମୋହନ ରାଓ ପାତ୍ର, ସେ ଦୁଇ ଜଣଙ୍କ ଅଧୀନରେ ମୁଁ ସଙ୍ଗୀତ ଶିକ୍ଷା କରୁଛି। ସେମାନଙ୍କୁ ଦେଖିକି ବି ମୋର ଆହୁରି ଇଚ୍ଛା ହେଲା ଯେ କେମିତି ସଙ୍ଗୀତ ଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ଆଗକୁ ବଢ଼େଇବି ବୋଲି।
0: ନିଶ୍ଚିତ ଭାବରେ ଆମେ ଯେଉଁ ଜିନିଷର ବି ହଉ ଆମକୁ ଗୁରୁ ନିହାତି ଆବଶ୍ୟକ।
1: ଆଜ୍ଞା,
0: ତ ସଙ୍ଗୀତ କ୍ଷେତ୍ରରେ ଆପଣଙ୍କର ପ୍ରେରଣା କିଏ?
1: ସଙ୍ଗୀତ କ୍ଷେତ୍ରରେ ମୋର ଫାର୍ଷ୍ଟ ପ୍ରେରଣା ମୋ ବାପା ମା, ତାପରେ ମୋ ଅପା ମୋ ଯାଆଙ୍କ ପାଖରେ ସଙ୍ଗୀତ ଶିକ୍ଷା କରୁଛି। ତାପରେ ଆମର ଓଡ଼ିଶା ହଉ କିମ୍ବା ଆମର ମାନେ ଉଭୟକୁ ଦେଖିବାକୁ ଗଲେ ଯେତେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ଅଛନ୍ତି ସେମାନେ ହଉଛନ୍ତି ମୋର ପ୍ରେରଣାର ଉତ୍ସ।
0: କିଏ କିଏ ସେମାନେ?
1: ଫାର୍ଷ୍ଟ ମୁଁ ପୁରା ଟୋଟାଲ ଇଣ୍ଡିଆକୁ ଦେଖିବାକୁ ଗଲେ ଲତାଜୀ, ମେଲ୍ ସିଙ୍ଗର ମାନଙ୍କ ଭିତରେ କିଶୋର ସାର୍, ଆମ ଓଡ଼ିଶାରେ ମୋତେ ଭଲ ଲାଗନ୍ତି ତୃପ୍ତି ଦାସ ମ୍ୟାଡ଼ାମ ଭଲ ଲାଗନ୍ତି, ଶୈଳଭାମା ମ୍ୟାଡ଼ାମ ଭଲ ଲାଗନ୍ତି, ତାପରେ ତପୁ ମିଶ୍ର ମ୍ୟାଡ଼ାମ ବି ଭଲ ଲାଗନ୍ତି, ଏମିତି ଅଛନ୍ତି।
0: ଆମର ସବୁ ଜିନିଷରେ ଆମେ ଜଣକୁ ଆଦର୍ଶ ନିହାତି ଭାବରେ ଆମେ ମାନିବାକୁ ପଡ଼ିବ।
1: ଆଜ୍ଞା,
0: ଏଇଠି ଆମେ ଚାହିଁବୁ ଯେ ଗୋଟେ ହିନ୍ଦୀ ଗୀତ ଗାଆନ୍ତୁ, ଲତାଜୀଙ୍କର ଗୀତ, ଯେକୌଣସି ଗୀତ ବି।
1: ଆଜ୍ଞା,
0: ଆମ ଶ୍ରୋତା ଭଉଣୀଙ୍କୁ ଟିକେ ଶୁଣାନ୍ତୁ।

0: ବହୁତ ସୁନ୍ଦର ଭଉଣୀ, ବହୁତ ଭଲ ଲାଗିଲା। ହାଏ ରେ ହାଏ ତୋର ଇସାରା। ବର୍ତ୍ତମାନ ତ ତପୁ ମିଶ୍ର ମ୍ୟାଡମ୍ ନାହାନ୍ତି, କିନ୍ତୁ ଯଦି ଆପଣଙ୍କ ଗୀତ ଶୁଣୁଥାନ୍ତେ ନିଶ୍ଚିତ ଭାବରେ ବହୁତ ଖୁସି ହେଇଥାନ୍ତେ। ଆଚ୍ଛା ଭଉଣୀ, କୁହନ୍ତୁ ଯେ ଆପଣ ପ୍ରଥମେ ଯୋଉ ମଞ୍ଚରେ ପରିବେଷଣ କରିଥିଲେ ସଙ୍ଗୀତ, ତ ତାର ଅନୁଭୂତି କେମିତି ଥିଲା?
1: ଫାର୍ଷ୍ଟ ତ ମଞ୍ଚକୁ ଯିବା ପାଇଁ ବହୁତ ନର୍ଭସ୍ ଲାଗୁଥିଲା, କାହିଁକି ନା ସେଠି ଯାଇକି ଏବେ ଆମେ ଘରେ ଗୀତ ଗାଇବାଟା ଅଲଗା କି ଆମ ମ୍ୟୁଜିକ୍ କ୍ଲାସ୍ରେ ଗୀତ ଗାଇବାଟା ଅଲଗା, ସେଠି ଏତେ ଏତେ ସାରା ଲୋକଙ୍କ ସାମ୍ନାରେ ବସିକି ଗୀତ ଗାଇବାକୁ ବହୁତ ନର୍ଭସ୍ ଫିଲ୍ ହେଉଥିଲା। କିନ୍ତୁ ସେଠି ସମସ୍ତେ ନିଜ ନିଜ ଲୋକ, ଯେମିତିକି ଆମ ଅପା, ବାପା ମା ଆଉ ସବୁ ଯେତେ ଦର୍ଶକ ଥିଲେ, ସମସ୍ତଙ୍କର ତାଳି ଆଉ ସମସ୍ତଙ୍କର ଯୋଉ ମୋଟିଭେସନ୍ଟା ଥିଲା, ନାଇଁ କିଛି ଅସୁବିଧା ନାହିଁ କି ଗାଇପାରିବ ଗୀତ, ସେ ସବୁକୁ ଦେଖିକି ଗୀତ ଗାଇବା ପାଇଁ ଆଉ ଏତେ ନର୍ଭସ୍ ଫିଲ୍ ହେଲାନି, ଭଲସେ ଗୀତ ଗାଇ ହେଲା।
0: ତ ଆଗକୁ ଆହୁରି କଥା ହେବା, ତ ଯୋଉଟା ପ୍ରଥମେ ମଞ୍ଚରେ ଗୀତ ଗାଇଥିଲେ ସେ ଗୀତଟି ମନେ ଅଛି?
1: ଛୋଟବେଳେ ଶିଖୁଥିଲି ଗୋଟେ ଭଜନଟେ।

0: ଭଉଣୀ କୁହନ୍ତୁ ଯେ ସଙ୍ଗୀତ ଆପଣଙ୍କ ଜୀବନରେ କେତେ ଗୁରୁତ୍ୱ ରଖେ?
1: ସଙ୍ଗୀତ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭଉଣୀ, ମାନେ ଏବେ ମୁଁ ଯୁଆଡ଼େ ବି ଯାଏ, ମୋର UP ସ୍କୁଲ ଠୁ ଆରମ୍ଭ କରିକି ମୁଁ ମୋର ପୋଷ୍ଟ ଗ୍ରାଜୁଏସନ୍ ସରେଇଲି, ବର୍ତ୍ତମାନ ଗୋଟେ ସ୍କୁଲରେ ନିଜେ ଶିକ୍ଷକ ଭାବରେ କାମ କରୁଛି, କିନ୍ତୁ ତା'ର ଗୋଟେ ଅଲଗା ପରିଚୟ, ଯେହେତୁ ମୁଁ ସଙ୍ଗୀତ ଲାଇନ୍ରେ ଅଛି, ଯେହେତୁ ଗୀତ ଗାଉଛି, ତା ପାଇଁ ମୋତେ ଅଲଗା ପ୍ରକାରର ସମସ୍ତେ ସମ୍ମାନ ଦିଅନ୍ତି, ସଙ୍ଗୀତରୁ ମୋତେ ଗୋଟେ ଅଲଗା ପ୍ରକାରର ସମ୍ମାନ ମିଳେ। ସଙ୍ଗୀତ ମାନେ ମୋ ଜୀବନର ଗୋଟେ ଅବିଚ୍ଛିନ୍ନ ଅଂଶ ଭଳିଆ କାମ କରୁଛି।
0: ବହୁତ ବଢ଼ିଆ କଥା। ଯାହା କହନ୍ତି ଯେ ଯାହା ପାଖରେ ସଙ୍ଗୀତ ଅଛି ତମେ ଦୁନିଆରେ ଆଉ କିଛି ଆବଶ୍ୟକ ନାହିଁ।
1: ଆଜ୍ଞା,
0: ତ ନିଶ୍ଚିତ ଭାବରେ ଏଇଟା ଗୋଟେ ଅବିଚ୍ଛିନ୍ନ ଅଙ୍ଗ କହିଲେ ଚଳେ।
1: ଆଜ୍ଞା,
0: ତ ଦୈନନ୍ଦିନ ଜୀବନରେ ଗାୟନ ପାଇଁ କିପରି ପ୍ରସ୍ତୁତି କରନ୍ତି?
1: ପ୍ରତିଦିନ ରିଆଜ କରିବାକୁ ପଡ଼େ, ଆମର ଯାହା ସବୁ ଅଳଙ୍କାର ଅଛି, ତାପରେ ଆମର ଯାହା ସବୁ ରାଗ ଶିଖାଉଛି, ଆଉ ସଙ୍ଗୀତ ଲାଇନ୍ରେ ରହିବାକୁ ହେଲେ ରିଆଜଟା ନିହାତି
0: ଦରକାର।
1: ଆଜ୍ଞା,
0: ବିଶେଷ କରି ସାଧନା ଯଦି ଜାରି ରହିଲା ନିଶ୍ଚିତ ଭାବରେ ଆମେ ଆଗକୁ ଉନ୍ନତି କରିପାରିବା। ଆଚ୍ଛା ଭଉଣୀ, ଆପଣ ତ କହୁଛନ୍ତି ଯେ ଆପଣ ଜଣେ ଗୋଟେ ସ୍କୁଲରେ ଆପଣ ଶିକ୍ଷକତା କରୁଛନ୍ତି, ତ ଆପଣ ଶିକ୍ଷକତାକୁ କେମିତି ସମୟ ଦେଉଛନ୍ତି ଆଉ ସଙ୍ଗୀତକୁ କେମିତି ସମୟ ଦେଉଛନ୍ତି?
1: ସେମିତି ତ ମଣିଷ ଜୀବନରେ ସବୁବେଳେ କାମ ଲାଗି ରୁହେ, ଏବେ ସ୍କୁଲକୁ ଯାଉଛି ବୋଲି ସ୍କୁଲର କାମ, ପୁଣି ଫେର ଘରେ ବି କିଛିଟା କାମ ରୁହେ, କିନ୍ତୁ ସେ ଭିତରୁ ବି ସମୟ କାଢ଼ିବାକୁ ପଡ଼େ ନା। ଯେତେବେଳେ ଆମେ ଏ ଲାଇନ୍ରେ ଅଛୁ, କିଛିଟା ସମୟ ସକାଳୁ ହଉ କିମ୍ବା ସନ୍ଧ୍ୟାରେ ହଉ, ବେଶୀ ସମୟ ନହେଲେ ବି ଅଧଘଣ୍ଟା ଘଣ୍ଟାଟେ ବି ସମୟ କାଢ଼ିକି ମୁଁ ରିଆଜ କରେ।
0: ବହୁତ ଭଲ କଥା। କେଉଁ ପ୍ରକାର ଗୀତ ଗାଇବାକୁ ଆପଣ ଅଧିକ ପସନ୍ଦ କରନ୍ତି?
1: ଭଜନ ଗାଇବାକୁ ଭଲ ଲାଗେ, ତା ସହିତ ଆଧୁନିକ ଫିଲ୍ମ ଗୀତ ଏସବୁ ବି ଭଲ ଲାଗେ ଗାଇବାକୁ। ବିଶେଷଟା ମୋତେ ଭଜନ ହିଁ ଭଲ ଲାଗେ ଗାଇବାକୁ,
0: ଭଜନ ଭଲ ଲାଗେ। ଆପଣ ତ କହୁଛନ୍ତି ଆପଣ ବହୁତ ଗୁଡ଼େ ମଞ୍ଚରେ ଗୀତ ଗାଇଛନ୍ତି, ଗାୟନ ଜୀବନରେ କେଉଁ ସଫଳତା ଆପଣଙ୍କୁ ସର୍ବାଧିକ ଖୁସି ଦେଇଛି?
1: ଆଜ୍ଞା, ଯେତେବେଳେ ଗୋଟେ ମଞ୍ଚରେ ମୋତେ ଗୀତଟେ ପରିବେଷଣ କରିବାକୁ ସୁଯୋଗ ମିଳେ, ଏତେ ଦର୍ଶକ ଶ୍ରୋତାମାନଙ୍କ ସାମ୍ନାରେ ଗାଇବାକୁ ସୁଯୋଗ ମିଳେ, ମୋ ଗୀତ ଶୁଣିକି ଯେତେବେଳେ ସମସ୍ତେ ଖୁସି ହୁଅନ୍ତି, ମୋ ପାଇଁ ତାଳି ମାରନ୍ତି, ସେଇଟା ହିଁ ମୋ ପାଇଁ ଗୋଟେ ମୂଳ ସଫଳତାର କାରଣ ଅଟେ।
0: ହଁ, ସେଇଟା ଗୋଟେ କଳାକାରର ସେଇଟା ହିଁ ତାର ଚାହିଦା ଥାଏ ଯେ ଗୋଟେ ମଞ୍ଚରେ ସେ ଯେତେବେଳେ ପରିବେଷଣ କରେ ତାକୁ କିଛି ଦରକାର ନାହିଁ, ଗୋଟେ ତାଳି ହିଁ ଦରକାର, ନୁହେଁ କି? ତେବେ ଭଉଣୀ, ଆପଣଙ୍କର ଏଇ

0: ଆମି ଦିନରେ କିଛି ଏମିତି କ୍ୟାସେଟ୍ କିଛି ବାହାରିବାର ଅଛି ନା ଆଗରୁ ଏମିତି କ୍ୟାସେଟ୍ ବାହାରିଛି କେତେ ଗୁଡ଼ିଏ?
1: ଆଗରୁ କ୍ୟାସେଟ୍ ବାହାରିଛି,
0: ହଁ
1: ଏବେ ବି ଗୋଟେ ଦୁଇଟା ଅଛି, ପ୍ରୋଜେକ୍ଟ ଅଛି ଯୋଉଟାକି ହେଇନି, ରଥଯାତ୍ରା ପାଇଁ ଆଗକୁ ହେବାର ଅଛି।
0: ଆଚ୍ଛା ଆଚ୍ଛା, ଯୋଉଟା ଆପଣ କ୍ୟାସେଟ୍ ଗାଇଛନ୍ତି ସେ ଗୀତଟା ଆମ ଶ୍ରୋତା ଭଉଣୀକୁ ଶୁଣେଇ ଦିଅନ୍ତୁ।
1: ଆଜ୍ଞା। ଶ୍ରୀ

0: ବହୁତ ସୁନ୍ଦର ଲାଗୁଛି ଭଉଣୀ, ଆପଣଙ୍କର ଗାୟକିରେ ଯେଉଁ କାରୁକାର୍ଯ୍ୟ କରୁଛନ୍ତି, ପ୍ରକୃତରେ ଆଜି ଶ୍ରୋତା ଭଉଣୀମାନେ ଯେଉଁ ଶୁଣୁଛନ୍ତି ବହୁତ ଖୁସି ହୋଇଯାଉଥିବେ। ତ ଆପଣଙ୍କୁ ଭଗବାନ ଏତେ ସୁନ୍ଦର କଣ୍ଠ ଦେଇଛନ୍ତି, ମା' ସରସ୍ୱତୀଙ୍କର ଆଶୀର୍ବାଦ ଏମିତି ରହିଥାଉ। ତେବେ ଭଉଣୀ, କୁହନ୍ତୁ ଯେ ଜଣେ ଶିଳ୍ପୀ ଭାବେ ସମାଜ ପ୍ରତି ଆପଣଙ୍କର ଦାୟିତ୍ୱ କ'ଣ ରହିବା ଉଚିତ?
1: ସଙ୍ଗୀତ ମାଧ୍ୟମରେ, ମାନେ ସଙ୍ଗୀତଟା ଆମର, ଯେହେତୁ ଆମେ ଓଡ଼ିଶାବାସୀ, ମୁଁ ଆମ ଓଡ଼ିଶା, ଆମର ସଂସ୍କୃତି ପରମ୍ପରା, ଆମର ଓଡ଼ିଶୀ, ଆମର ଭଜନ ଜଣାଣକୁ ନେଇକି କହୁଛି, ଯେହେତୁ ସେଇଟା ଆମର ଗୋଟେ ସଂସ୍କୃତି, ଆମର ପରମ୍ପରା, ଏହି ସଂସ୍କୃତିକୁ କେମିତି ଆଗକୁ ନେଇ ହେବ, ଆଉ ଆମର ଓଡ଼ିଶୀ ବିଚାରଧାରାକୁ କେମିତି ଆଗକୁ ନେଇ ହେବ, ତାପରେ ଆମର ଭଜନ ଜଣାଣକୁ, ଆଜିକାଲି ଟିକେ ଯୁବପିଢ଼ିମାନେ ଭଜନ ଜଣାଣ ପ୍ରତି ଏତେ ଆଉ ଆକର୍ଷିତ ହେଉନାହାନ୍ତି ଯେହେତୁ, କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଟିକେ ଏ ପ୍ରତି ବି, ମାନେ ଭଜନ ଜଣାଣ ପ୍ରତି ବି ଦୃଷ୍ଟି ଦେଇକି ସେ ହିସାବରେ ଓଡ଼ିଶାର ସଂସ୍କୃତି ପରମ୍ପରା ଆଧ୍ୟାତ୍ମିକତାକୁ ଆଗକୁ ନେବାକୁ ମୁଁ ଚାହୁଁଛି ଯେ ସମସ୍ତେ ଟିକେ ଦୃଷ୍ଟି ଦେବେ।
0: ବହୁତ ଭଲ କଥା, ଆମେ ସବୁବେଳେ ଚାହିଁବା ଯେ ଆମର ସଙ୍ଗୀତଟା କେମିତି ବଞ୍ଚିକି ରହୁ।
1: ଆଜ୍ଞା,
0: ନାଇଁ କି?
1: ଆଜ୍ଞା।
0: ଆଚ୍ଛା ଭଉଣୀ, ଆମେ ଆଗକୁ ତ ଆଉ କିଛି କିଛି କଥା ହେବା।
1: ଆଜ୍ଞା।
0: ତ ଆଉ କ'ଣ ଏମିତି ହିନ୍ଦୀ ଗୀତ ଅଛି ଯେଉଁଟାକି ଆପଣଙ୍କୁ ବହୁତ ଭଲ ଲାଗେ?

0: ଆଚ୍ଛା ଭଉଣୀ, ଆପଣଙ୍କର ସଫଳତାର ମୂଳ ମନ୍ତ୍ର କ'ଣ?
1: ଯେଉଁ ଗୋଟେ ଜିନିଷ ପ୍ରତି ବି ଯଦି ଇଚ୍ଛା ଅଛି, ଆଗ୍ରହ ଅଛି, ତାର ସଫଳତାର ମୂଳ ମନ୍ତ୍ର ହେଉଛି ଧୈର୍ଯ୍ୟ, ଆଉ ତା ପ୍ରତି କେତେ ନିଷ୍ଠାବାନ ହେବା, ଆଉ ତା ଲାଗି ଟିକେ ସମୟ କାଢ଼ିକି ତାକୁ ଟିକେ ସମୟ ଦେବା। ଏବେ ଯେମିତିକି ଆମେ ସଙ୍ଗୀତ କ୍ଷେତ୍ରରେ ଯେହେତୁ ଅଛୁ, ସଙ୍ଗୀତ ସାଧନ ପାଇଁ ନିହାତି ଜରୁରୀ
0: ନିୟମିତ ଅଭ୍ୟାସ।
1: ଆଜ୍ଞା, ନିୟମିତ ଅଭ୍ୟାସ ମଧ୍ୟ ତାର ମୂଳ ମନ୍ତ୍ର।
0: ଏହିସବୁ ଦ୍ୱାରା ଆମର ଆତ୍ମବିଶ୍ୱାସ ବି ବଢ଼ିଥାଏ।
1: ଆଜ୍ଞା,
0: ଏବଂ ଏହା ହିଁ ତାମାନେ ସଫଳତାର ମୂଳ ମନ୍ତ୍ର ହୋଇଥାଏ। ସଙ୍ଗୀତ ଜୀବନରେ କୌଣସି ମଜାଦାର ଅନୁଭୂତି ଅଛି କି?
1: ଆଜ୍ଞା, ଏମିତି ହଁ ଅଛି, ବହୁତ ସାରା ଅନୁଭୂତି। ଥରେ ଆମର ଦଶହରା ସମୟରେ ପ୍ରୋଗ୍ରାମ୍ଟେ ହେଉଥିଲା ଆମର, ସେଇ ପ୍ରୋଗ୍ରାମ୍ରେ ମୁଁ ଏମିତି ଗଲି, ଜଷ୍ଟ ଗୀତ ଆରମ୍ଭ କରିଛି, ସାଉଣ୍ଡ ସେଟ୍ ପୁରା ବନ୍ଦ ହେଇଗଲା। ମାନେ ଏମିତି ଟିକେ ଆପଣ ବି କେବେ ଅନୁଭବ କରିଥିବେ କି ଯେ ଗାଉଥିବେ ଗୀତ, ମଝିରୁ ବନ୍ଦ ହେଇଗଲେ ଟିକେ ଭଲ ଲାଗେନି?
0: ହଁ,
1: ସେମିତି ବନ୍ଦ ହେଇଗଲା। ତାପରେ ମୋର ମନ ଦୁଃଖ ହେଇଗଲା ବହୁତ, କିନ୍ତୁ ପରେ ପରେ ଯେତେ ଆମର ସେ ସାଉଣ୍ଡ ସିଷ୍ଟମ୍ରେ ଯେତେ ସବୁ ସମସ୍ତେ ଥିଲେ, ତାପରେ ଆମର ଯେତେ ଶ୍ରୋତା ବନ୍ଧୁ ଥିଲେ ସମସ୍ତେ, ତାପରେ ତାଙ୍କର ସହାୟତାରେ, ତାଙ୍କର ମୋଟିଭେସନ୍ ଯେ ନାଇଁ ହେଇପାରିବ ଏ ସେ ସବୁ କହିଲା ପରେ, ତାପରେ ଆଉ ଥରେ ଯେତେବେଳେ ଗୀତ ମୁଁ ଗାଇଲି, ତାପରେ ଭଲ ଲାଗିଲା। ଏଇଟା ଏ ସ୍ମୃତିଟା ସବୁଦିନ ପାଇଁ ମୋ ମନେ
0: ରହିଥିବ। ଆଜ୍ଞା, ଯେହେତୁ ଆମେ କଳାହାଣ୍ଡିରେ ରହୁଛୁ,
1: ଆଜ୍ଞା,
0: ନିଶ୍ଚିତ ଭାବରେ ଲୋକଗୀତର ଚାହିଦା ବି ବହୁତ ଅଛି।
1: ଆଜ୍ଞା,
0: ଆଉ ଲୋକ ସଙ୍ଗୀତ ବି ବହୁତ ଭଲ ଲାଗେ।
1: ଆଜ୍ଞା,
0: ତ ଏମିତି କିଛି ଲୋକ ସଙ୍ଗୀତ ଯେଉଁଟାକି ଆପଣ ପରିବେଷଣ କରିଛନ୍ତି, କିମ୍ବା ଏମିତି କିଛି କମ୍ପିଟିସନ୍ରେ ଏମିତି

0: ଭାଗ ନେଇଛନ୍ତି?
1: ଆଜ୍ଞା ହଁ, ଭାଗ ତ ନେଇଛି। ଆମ ଏଠି ୟୁଥ୍ ଫେଷ୍ଟିଭାଲ ବୋଲି ଗୋଟେ ପ୍ରୋଗ୍ରାମ ହୁଏ, ସେଟା
0: ହଁ ହଁ
1: ଓଡ଼ିଶା
0: ହଁ
1: ଲେବଲର।
0: ହଁ ଓଡ଼ିଶା ଲେବଲରେ
1: ସେଠି ଯାଇକି ସେଟା ନିଜେ ଲେଖନ୍ତି। ଆମର ଗୋଟେ ଦାଦା ଅଛନ୍ତି, ସେ ନିଜେ ମାନେ ମ୍ୟୁଜିକ୍ ଡିରେକ୍ଟର, ସେ ଲେଖନ୍ତି ବି, ସେ ନିଜେ ଲେଖିଛନ୍ତି, ମ୍ୟୁଜିକ୍ ବି ସେ ଦେଇଛନ୍ତି। ଆମେ ଯାଇକି ପରିବେଷଣ କରିଥିଲୁ ସେଟା, ଆଉ ଷ୍ଟେଟରେ ଥାର୍ଡ଼ ବି ହେଇଥିଲୁ।

ବହୁତ ସୁନ୍ଦର ପ୍ରକୃତରେ ଲୋକସଙ୍ଗୀତର ଗୋଟେ ଅଲଗା ତାର ଗୋଟେ ନିଆରା ଅଛି ନାଇକି। ଆଚ୍ଛା ଭଉଣୀ, ଏତେ ସୁନ୍ଦର ଆମକୁ ତ ସମୟ ଦେଲେ, ବହୁତ ଭଲ ଲାଗିଲା। ସମୟ ତ ସରି ସରି ଆସୁଛି, ତ ଆଉ କିଛି ଏମିତି ଓଡ଼ିଶୀ ସଙ୍ଗୀତ ଅଛି କି ଯେଉଁଟାକି ଆପଣ ତ ଓଡ଼ିଶୀରେ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଛନ୍ତି, ତ ଏମିତି କିଛି ଓଡ଼ିଶୀ ସଙ୍ଗୀତ ଗୋଟେ ଆମ ଶ୍ରୋତା ଭଉଣୀକୁ ଶୁଣେଇ ଦିଅନ୍ତୁ।

0: ବହୁତ ସୁନ୍ଦର ଲାଗିଲା ଭଉଣୀ। ତାହେଲେ ଆପଣ ଏତେ ସମୟ ଆମକୁ ଦେଇଥିବାରୁ ଆମ ଶକ୍ତିରୂପା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ଭଉଣୀ।
1: ନମସ୍କାର ଭଉଣୀ।
0: ଆମ ସହିତ ଏତେ ସମୟ ଯୋଡ଼ି ହୋଇଥିଲେ ଏତେ ସୁନ୍ଦର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁଶ୍ରୀ ସୁନନ୍ଦା ରାଣୀ ମିଶ୍ର। ସଙ୍ଗୀତ ଆମକୁ ଆନନ୍ଦ ଦିଏ, ଆଧ୍ୟାତ୍ମିକ ଚେତନା ଜାଗ୍ରତ କରେ ଏବଂ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖେ। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଏହି ଅମୂଲ୍ୟ ସାଂସ୍କୃତିକ ସମ୍ପଦକୁ ସୁରକ୍ଷିତ ରଖିବା ଓ ଆଗାମୀ ପିଢ଼ିଙ୍କ ନିକଟରେ ପହଞ୍ଚାଇବା। ସଙ୍ଗୀତର ସୁରେ ସୁରେ ଆମ ସଂସ୍କୃତି ଚିରକାଳ ବଞ୍ଚି ରହୁ, ଏହା ହିଁ ଆମର କାମନା। ଆଜିର ଶକ୍ତିରୂପା କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମ ଠିକଣା ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ବି ଆପଣ ମତାମତ ଦେଇପାରିବେ। ଆମ ନମ୍ବରଟି ହେଲା 8895994143। ଏବେ ଆପଣଙ୍କଠୁ ବିଦାୟ ନେଉଛି ମୁଁ ସସ୍ମିତା ମହାନ୍ତି। ନମସ୍କାର।

0: कम समय रे अधिक फायदा।
1: वर्क फ्रॉम होम हाई सैलरी मात्र गुटी क्लिक रे। अरे वाह
2: अजणा लिंक्स उपरे क्लिक करंतु नाही। आरबीआई कहे
3: सचेतन हुंतु सतर्क रुहंतु।
1: एई कहानी एक फोटोग्राफर आवतार अंतरात्मार। ओ लवली वेल डन बिजनेस लोन अप्रूव्ड। एबे हेबो बडा स्टूडियो नुआ कैमरा नुआ लाइट्स ता साथिरे नुआ कार भी नै नियो सेई लोन रे ना लोन नैथिबा कामरे लगाओ ठीक समय रे ईएमआई भरो क्रेडिट स्कोर बढ़ाओ परवर्ती लोन सहजरे पाओ कार नुहे तुमरो फोटो ही नहीं जाओ आपण के
4: आरबीआई कहे
1: आर्थिक बुद्धिमता जहारी से समृद्ध नारी।
5: अच्छा दास बाबू आपण को घरटा 1970 रे तयारी थिला राइट हेले ए पर्यंत एते स्ट्रांग केमिति अछि।
6: अरे एटा एकदम सिंपल एवं सहीथि पई मु सेते बेले मोर विश्वास रखीतिली एवं आज मध्य चेटिनाड सीमेंट उपरे
7: शक्ति जहां वर्ष वर्ष नुहे बरंग पीढ़ी पाई रही थाए। चेटिनाड सीमेंट सुपर ग्रेड सीमेंट 64 वर्षर दृढ़ मूल दुआ। चेटिनाड सीमेंट द परफेक्ट कंक्रीट चॉइस।
8: सुनथिले महिला मानक पई कार्यक्रम शक्ति रूप आकाशवाणी भवानी पटना परवर्ती कार्यक्रम सुनंतु आकाशवाणी कटक केन्द्ररु ओ परे शुणिबे आकाशवाणी दिल्ली केन्द्ररु।
9: केन्द्ररु शुणन्तु ओडियारे संवाद परे परे इंग्राजी एवं हिंदीरे संवाद रिले करिबो आकाशवाणी दिल्लीरु।
10: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ରାଷ୍ଟ୍ରପତି ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ନୂଆଦିଲ୍ଲୀରେ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ। ଆମେରିକା ଇରାନ ମଧ୍ୟରେ ବୁଝାମଣାକୁ ସ୍ୱାଗତ କଲା ଭାରତ। 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଅଣପାରମ୍ପରିକ ଆତଙ୍କ ପ୍ରସଙ୍ଗ ନେଇ ଆଲୋଚନା। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷ ବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମବିଭୂଷଣ 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ରହିଛି। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ ଚଳଚ୍ଚିତ୍ର ଅଭିନେତା ମାମୁଟି ପ୍ରଚ୍ଛଦପଟ ଗାୟିକା ଅଳକା ୟାଗ୍ନି ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖଙ୍କୁ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା ସାମାଜିକ କାର୍ଯ୍ୟ ସାର୍ବଜନୀନ ବ୍ୟାପାର ବିଜ୍ଞାନ ଏବଂ ବୈଷୟିକ ବାଣିଜ୍ୟ ଏବଂ ଶିଳ୍ପ ଔଷଧ ସାହିତ୍ୟ ଏବଂ ଶିକ୍ଷା କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେଉଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ ଦ୍ୱାରା 74 ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ନୂଆଦିଲ୍ଲୀର ଅଟଳ ଅକ୍ଷୟ ଉର୍ଜା ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନାଫେଡ୍ର ନିଲାମ ପୋର୍ଟାଲ୍ nafex.in ଶୁଭାରମ୍ଭ କରି ସେ ଏହା କହିଛନ୍ତି। ଶ୍ରୀ ଶାହା ମଧ୍ୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଜାତୀୟତାବାଦ ଏବଂ ଭାରତୀୟ ସଂସ୍କୃତି ରକ୍ଷା ଦିଗରେ ତାଙ୍କର ଅବଦାନକୁ ଶ୍ରୀ ଶାହା ଭୂୟସୀ ପ୍ରଶଂସା
11: करते। नाफेड ने एक प्रकार से nafex.in दृष्टि ईआरपी और नाफेड कल्याण ये चार पहलों की शुरुआत की। तो वो क्रांतिकारी इसलिए कि नाफेड जो 2014 में बंद होने की कगार पर आ गया था आज नाफेड ये सारी पहल कर 500 करोड़ के मुनाफे के साथ 30,000 करोड़ के टर्नओवर के साथ देश के 74 लाख किसानों की सेवा कर

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କ୍ରମେ ଦେଶ ଏକ ସମୃଦ୍ଧ ଏବଂ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ପ୍ରଗତି ପରିଲକ୍ଷିତ ହୋଇଛି। ଶ୍ରୀ ଚୌହାନ କହିଛନ୍ତି କୃଷି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2014 ମସିହା ତୁଳନାରେ କୃଷି ଉତ୍ପାଦନ ପାଖାପାଖି 44% ବୃଦ୍ଧି ପାଇଛି। ସବୁଜ ବିପ୍ଳବ ସମୟ ତୁଳନାରେ ମଧ୍ୟ ଏବେ କୃଷି କ୍ଷେତ୍ରରେ ଦ୍ରୁତ ପ୍ରଗତି ପରିଲକ୍ଷିତ ହେଉଥିବା ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣାକୁ ସ୍ୱାଗତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଉଦ୍ବୋଧନ ଦେଇ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଏହି ପଦକ୍ଷେପ ସମଗ୍ର ବିଶ୍ୱରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ। ସେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ମୁକ୍ତକୁ ସ୍ୱାଗତ କରିଛନ୍ତି ଏବଂ ଏହା ସାର ଓ ରସାୟନ ସାମଗ୍ରୀର ଅଭାବକୁ ଦୂର କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ଡୋଭାଲ କହିଛନ୍ତି। ସମଗ୍ର ବିଶ୍ୱ ଏବେ ସାମରିକ ବିବାଦ, ଭୂ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛି। ଶ୍ରୀ ଡୋଭାଲ ଦେଶ ସମ୍ମୁଖୀନ ହେଉଥିବା ନୂଆ ସୁରକ୍ଷା ଆତଙ୍କ ଏବଂ ଆହ୍ୱାନ ସମ୍ବନ୍ଧରେ ଅବଗତର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ନୂଆଦିଲ୍ଲୀଠାରେ 16 ବ୍ରିକ୍ସ ଜାତୀୟ ସୁରକ୍ଷା ଉପଦେଷ୍ଟା ବୈଠକରେ ଯୋଗଦେଇ ଶ୍ରୀ ଡୋଭାଲ କହିଛନ୍ତି ରାଷ୍ଟ୍ରୀୟ ସୀମାନ୍ତରେ ଅଣପାରମ୍ପରିକ ଆତଙ୍କ ଅତିକ୍ରମ କରିସାରିଲାଣି, ଏଣୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଶ୍ରୀ ଡୋଭାଲ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଡୋଭାଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଉପରାଷ୍ଟ୍ରପତି ଡକ୍ଟର ମୁଖାର୍ଜୀଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ଜଣେ ବୀର ଦେଶପ୍ରେମୀ ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ନିର୍ଭୀକ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କୁ ଜଣେ ଦେଶପ୍ରେମୀ, ଜ୍ଞାନୀ ଏବଂ ସଂଗ୍ରାମୀ ବୋଲି ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସେ ତାଙ୍କର ଜୀବନ ଦେଶର ବିକାଶ ଦିଗରେ ଉତ୍ସର୍ଗ କରିଥିଲେ। ସେ କହିଛନ୍ତି ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ସାହସ ଏବଂ ଜାତୀୟ ସ୍ୱାର୍ଥ ପାଇଁ ତାଙ୍କର ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ନିରନ୍ତର ପ୍ରେରଣା ଯୋଗାଇଦେବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ କୁରିଆନ୍ଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ପକ୍ଷରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ନେଇ ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର ଏବଂ ମଦୁରାଇର 18 ସ୍ଥାନରେ ତଲାସୀ କରାଯାଇଛି। ଇଡି ପକ୍ଷରୁ କୁହାଯାଇଛି କେନ୍ଦ୍ରୀୟ ଅପରାଧୀ ଶାଖା କାର୍ଯ୍ୟାଳୟ ପକ୍ଷରୁ 2017 ମସିହାରେ ଏ ସମ୍ପର୍କିତ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ପୁଲିସ୍ ପକ୍ଷରୁ 2021 ମସିହାରେ ଏକ ଅଭିଯୋଗପତ୍ର ଦାଖଲ ହୋଇଥିଲା। ଅଯୋଧ୍ୟା ରାମ ମନ୍ଦିରକୁ ଦିଆଯାଇଥିବା ଦାନ ଅର୍ଥ ଦୁର୍ନୀତି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରାଯାଇଛି। ଲକ୍ଷ୍ନୌ ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତ ଏହି ରିପୋର୍ଟକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଛନ୍ତି। ସରକାରୀ ଭାବେ କୁହାଯାଇଛି ତଦନ୍ତ ଜାରି ରହିଛି ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚଳିତ ମାସ 13 ତାରିଖରେ ଏହି ମାମଲା ନେଇ ଏସ୍ଆଇଟି ଗଠନ କରାଯାଇଥିଲା। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଭିଯୋଗ ହେବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀଠାରେ ପାଣିପାଗ ଏବଂ କୃଷି ଉପରେ ଏଲ୍ନିନୋର ପ୍ରଭାବ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଏବଂ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ସ୍ୱଳ୍ପ ବୃଷ୍ଟିପାତ, ବିକଳ୍ପ ଶସ୍ୟ ଯୋଜନା ଏବଂ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଚୌହାନ କହିଛନ୍ତି ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୃଷକମାନଙ୍କ ସ୍ୱାର୍ଥ ସୁରକ୍ଷା ଏବଂ କୃଷି ଏବଂ କୃଷକଙ୍କ ଉପରେ ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର ଏଥିନିମନ୍ତେ ସମସ୍ତ ପ୍ରସ୍ତୁତିପୂର୍ବକ ପଦକ୍ଷେପ ନେବା ସହ କୃଷକମାନଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଲଣ୍ଡନଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 7:00 ଏହି ମ୍ୟାଚ୍ ଖେଳାଯିବ। 2024 ମସିହାରେ ଚୀନ୍ର ହୁଲୁନ୍ବୁଇରେ ଏସୀୟ ଚାମ୍ପିୟନ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ଗୋଲ୍ରେ ବିଜୟ ହୋଇଥିଲା। ଗତ 10 ବର୍ଷ ମଧ୍ୟରେ ଦୁଇ ଦଳ ପରସ୍କରକୁ ଭେଟିଥିବା 17 ମ୍ୟାଚ୍ ମଧ୍ୟରୁ ଭାରତ 15 ବିଜୟ ହାସଲ କରିବା ସହ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଓ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ତାମିଲନାଡୁର ତିରୁଭଲ୍ଲୁର୍ଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶି ରାଜ୍ୟ ସରକାର

0: 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗତକାଲି ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହିତ ସେଠାର ପ୍ରଶାସନ ସହ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଇଟ୍ ବ୍ୟବସ୍ଥା, ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,
1: କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ। ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇଥିଲେ।
0: ଶିକ୍ଷକ ଯୋଗ୍ୟତା ପରୀକ୍ଷା ଟିଇଟିରେ ଉତ୍ତୀର୍ଣ୍ଣ ହୋଇନଥିବା କିମ୍ବା ଆଦୌ ଟିଇଟି ଦେଇନଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସୁପ୍ରିମକୋର୍ଟ ଆଉ 1 ବର୍ଷ ସୁଯୋଗ ଦେଇଛନ୍ତି। ଟିଇଟିରେ ଉତ୍ତୀର୍ଣ୍ଣ ହେବା ଅବଧିକୁ 2ରୁ 3 ବର୍ଷକୁ ବୃଦ୍ଧି କରାଯାଇଛି। 2028 ମସିହା ଅଗଷ୍ଟ 31 ତାରିଖ ସୁଦ୍ଧା ଟିଇଟି ପାସ୍ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆଉ 5 ଦିନ ମଧ୍ୟରେ ଶେଷ ହେବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ 89.86% ଭୋଟରଙ୍କୁ ପରିଗଣନା ଫର୍ମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ 86%ରୁ ଅଧିକ ଫର୍ମଗୁଡ଼ିକର କମ୍ପ୍ୟୁଟରୀକରଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରାଜସ୍ୱ ଉପଖଣ୍ଡ ଅଧୀନରେ ଥିବା 3ଟି ନିର୍ବାଚନ ମଣ୍ଡଳୀରେ 90%ରୁ ଅଧିକ ପରିଗଣନା ଫର୍ମ, ସୋରଡ଼ା ନିର୍ବାଚନ ମଣ୍ଡଳୀରେ 93%ରୁ ଅଧିକ ପରିଗଣନା ଫର୍ମ ବଣ୍ଟନ କରାଯାଇଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ଓଡ଼ିଶାର 10ଟି ବିଦ୍ୟାଳୟ ଜାତୀୟ ସ୍ୱୀକୃତିକୁ ପାଇବାକୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକ ପରିମଳ, ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଓ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ବିଭିନ୍ନ କ୍ଷେତ୍ରରେ ସଫଳ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ବଳିଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପ୍ରୟାସ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ତଥା ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଶ ପ୍ରତି ତାଙ୍କର ବଳିଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ଜୁଲାଇ 5 ତାରିଖରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ 28 ତାରିଖରେ ପୂର୍ବରୁ ଏହି ପରୀକ୍ଷା କରିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ତାରିଖ ସକାଳ 9ରୁ 11:30 ମଧ୍ୟରେ ପ୍ରଥମ ପେପର ଏବଂ ଅପରାହ୍ନ 2ଟାରୁ 4:30 ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହେବ। ଅନ୍ୟପକ୍ଷରେ ଚଳିତ 28 ତାରିଖରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଆର୍ଆଇ ଅମିନ ପରୀକ୍ଷା ସୂଚୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକଗୁଡ଼ିକୁ ତ୍ରୁଟିଶୂନ୍ୟ ଭାବେ ପିଲାମାନଙ୍କ ପାଖରେ ପହଞ୍ଚାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ପୁସ୍ତକର ପ୍ରକାଶନର ସମ୍ପାଦନା ମଣ୍ଡଳୀ ଦ୍ୱାରା ତ୍ରୁଟି ସଂଶୋଧନ କରାଯାଇଛି।

ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାପିବା ପାଇଁ ସରକାର ଯୋଜନା କରୁଛନ୍ତି। ସଂଶୋଧିତ ପୁସ୍ତକଗୁଡ଼ିକରେ ଡିଜିଟାଲ ବାରକୋଡ୍ ସ୍ଥାନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜୟପୁର ରେଳ ପ୍ରକଳ୍ପ ସକାଶେ ହୋଇଥିବା ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ଆଜି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଉପସ୍ଥିତ ରହି ଜିଲ୍ଲାର ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ 4ଟି ଗ୍ରାମର 237 ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ବାବଦରେ 255,26,49,928 ଟଙ୍କା ବଣ୍ଟନ କରିଛନ୍ତି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋଦାବରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମସୁରକ୍ଷା ପ୍ରଶିକ୍ଷକ ଶକ୍ତିଶ୍ରୀ ସଂଯୋଜକ ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରୀମାନଙ୍କୁ ଅପ୍ରତ୍ୟାଶିତ ଆପାତକାଳୀନ ପରିସ୍ଥିତିରେ ଧୈର୍ଯ୍ୟ ସାହସ ଓ କୌଶଳ ପ୍ରୟୋଗ କରି ଆତ୍ମସୁରକ୍ଷା ପାଇଁ ସଚେତନ ରହିବା ନେଇ ପରାମର୍ଶ ଦେଇଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ସର୍ବାଧିକ 72 ମିଲିମିଟର ବର୍ଷା ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ବାମରାଠାରେ 64.4 ମିଲିମିଟର ଏବଂ କୋରାପୁଟଠାରେ 51 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି 65 ଜଣଙ୍କୁ ପ୍ରଦାନ କରିବେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର। ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପାଇବେ ପୁରସ୍କାର। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆଙ୍କ ପାଇଁ ସହାୟତା ରାଶି 10 ଲକ୍ଷ ବୃଦ୍ଧି କଲେ ରାଜ୍ୟ ସରକାର। ରଥଯାତ୍ରା ସୁରୁଖୁରୁରେ ପରିଚାଳନା ନେଇ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତେ ଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଦୁରନ୍ଧର ଦ ରିଭେଞ୍ଜ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଖାନ୍ ସାହବ ଶାଶ୍ୱତ ସଚଦେବ। ଗୀତ ରଚନା ନୁସରତ ଫତେ ଅଲ୍ଲୀ ଖାନ, ସଙ୍ଗୀତ ନିର୍ଦ୍ଦେଶନା ଶାଶ୍ୱତ ସଚଦେବ ଏବଂ ନୁସରତ ଫତେ ଅଲ୍ଲୀ ଖାନ। ଗୀତଟି ଶୁଣନ୍ତୁ, ଧୁରନ୍ଧର ଦ ରିଭେଞ୍ଜ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରାଜା ସାବ୍ କଥାଚିତ୍ରରୁ। ଗୀତଟିକୁ ମିଳିତ କଣ୍ଠରେ ଗାଇଛନ୍ତି ବିଶାଳ ମିଶ୍ର, ଥମନ ଏସ୍, ଶ୍ରୁତି ରଜନୀ, ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ଥମନ ଏସ୍।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ପରମ ସୁନ୍ଦରୀ କଥା ଚିତ୍ରରୁ ମିଳିତ କଣ୍ଠରେ ଗାଇଛନ୍ତି ସଚିନ ଜିଗର, ବିଶାଲ ମିଶ୍ର ଏବଂ ଅମିତା ଭଟ୍ଟାଚାର୍ଯ୍ୟ। ଗୀତଟିକୁ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ସଚିନ ଜିଗର ଏବଂ ଗୀତଟି ଶୁଣନ୍ତୁ ପରମ ସୁନ୍ଦରୀ କଥାଚିତ୍ରରୁ।

0: through the official CUET portal. According to NTA, more than 15 lakh candidates registered for the entrance test this year, while over 11 lakh candidates appeared for the examination. The agency said the examination was conducted over 19 days in 35 shifts across 321 cities, including 13 international locations. In FIFA World Cup, Argentina star captain Lionel Messi has created history after he scored 18 goals, surpassing Germany's Miroslav Klose's record of 16 goals to become the highest goal scorer in World Cup history. In a super clash, Argentina defeated Austria 2-0 in their Group J match in Arlington, United States, last night to secure a place in the round of 32. And with that, we end this news bulletin.
1: ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରଦାନ ନିମନ୍ତେ ଆୟୋଜିତ ନାଗରିକ ଅଳଙ୍କରଣ ସମାରୋହ। ଦ୍ୱିତୀୟର ସିଧା ପ୍ରସାରଣ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ସିଧା ପ୍ରସାରଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଗୀତଟି ମିତଟି ଅପରାହ୍ନ 5:30, ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଦୁଡ଼କି ଗୀତ ପରିବେଷଣ କରିବେ ଅର୍ଜୁନ ତାଣ୍ଡି ଓ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ଶୁଣିବେ ରାତି 7:30। ରାତି 8:00 ପ୍ରଚାର କରିବୁ ଦେଶବନ୍ଦନା ପରିବେଷଣ କରିବେ କଳାହାଣ୍ଡି ଲେଖକ କଳା ପରିଷଦର କଳାକାରମାନେ। ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15 ଶିଳ୍ପୀମାନେ ହେଲେ ଶିବ ଭରଦ୍ୱାଜ, କେଶବ ମାଧୁକର ଓ ଅନୁପ ଚଲଟୁ। ରାତି 8:30 ସ୍ପର୍ଶକାନ ସ୍ପଟଲାଇଟ୍, ରାତି 9:15 ମନିଟକ୍ ଆଣ୍ଡ ମନ୍ଥନ, ରାତି 9:30। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ ରାତି 10:30। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ତୃତୀୟ ଅଧିବେଶନରେ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆର୍ ଏପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରଦାନ ନିମନ୍ତେ ଆୟୋଜିତ ନାଗରିକ ଅଳଙ୍କରଣ ସମାରୋହ 2026ର ସିଧା ପ୍ରସାରଣ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी के इस विशेष प्रसारण में आप सभी श्रोताओं का हार्दिक स्वागत अभिनंदन। कुछ ही क्षणों में

ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଚିତ୍ତରଞ୍ଜନ ଜେନା, ଝୁମ୍କି ରଥ, ପତିତ ପାବନ ତ୍ରିପାଠୀ, ପୁଷ୍ପା ମହାନ୍ତି ଓ ତ୍ରିଲୋଚନ ପାତ୍ର। ଚେତନା ଚିନ୍ତନ ଶୁଣିବେ ସକାଳ 6:30। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ, ଶିଳ୍ପୀ ଅରବିନ୍ଦ ମୁଦୁଲି। ଚାଷର କଥା ପ୍ରଚାର କରିବୁ ସକାଳ 7:40। ସକାଳ 7:45 ଶୁଣିବେ ପୁରାତନୀ କ୍ରମରେ କେତୋଟି ଛାନ୍ଦ, ଶିଳ୍ପୀମାନେ ହେଲେ ଶଙ୍କର୍ଷଣ ପାତ୍ର ଓ ମେଘମାଳା ପଣ୍ଡା। ସକାଳ 8:30 ଶୁଣିବେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଧୁନିକ ଗୀତ, ଶିଳ୍ପୀମାନେ ହେଲେ କୁମାର ସାନୁ ଓ ନିବେଦିତା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ, 9:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ମୁରଲୀଧର ସାହୁ ଓ ସାଥୀ। ଦିନ 12:30 ପ୍ରଚାର କରିବୁ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ସ୍ୱରୂପା ଚକ୍ରବର୍ତ୍ତୀ, ଧୀରଜ ମହାନ୍ତି, ସାଧନା ଦାସ, ଚର୍ଚ୍ଚିକା ନାୟକ, ଶଶାଙ୍କ ଶେଖର ମହାପାତ୍ର ଓ ଜୟନ୍ତୀ ମିଶ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିବେ ଦିନ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରଚାର କରିବୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ଖେଳ ଓ ଖେଳାଳି ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଓ ରାତି 7:25 ପ୍ରଚାର କରିବୁ ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ଏ କାର୍ଯ୍ୟକ୍ରମ ଦେୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ, ଶିଳ୍ପୀ ହେଲେ ଲକି ଅଲ୍ଲି। ରାତି 8:15 ପ୍ରଚାର କରିବୁ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ, ପରିବେଷଣ କରିବେ ଶିଳ୍ପୀ ଚନ୍ଦ୍ରମଣି ପ୍ରଧାନ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟଲାଇଟ୍, ରାତି 9:15 ଚର୍ଚ୍ଚା କା ବିଷୟ ହେଁ ରାତି 9:00।

0: 30 ମିନିଟ୍ରେ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10ଟାରେ ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିବେ ଶିଳ୍ପୀ ଶୋଭା ଗୁର୍ତୁ। ଏଥିରେ ଶୁଣିବେ ରାଗ ଠୁମ୍ରି ମିଶ୍ରା ଖମାସ, ଦାଦ୍ରା ମିଶ୍ରା ଝିଞ୍ଜୋଟି। ଶ୍ରୋତାବନ୍ଧୁ, ଏହି ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ ପରିବେଷଣ କରିଥିଲେ ଶିଳ୍ପୀ ଅର୍ଜୁନ ତାଣ୍ଡି ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ ଏବଂ ପରେ ପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଏବଂ ଚରଣ ହେମ୍ବ୍ରମ କଲେ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପର୍ଯ୍ୟାୟରେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିରେ ଓଡ଼ିଶାର ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ବ୍ରମ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟସ୍ଥିତ କୃଷି ଶିକ୍ଷା ସଦନଠାରେ ଆସନ୍ତା 9 ତାରିଖରେ

ଦୂର ତଥା ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକୃତ ଅନୁମତିପତ୍ରର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପ୍ରତିନିଧି, ଜାତୀୟ ମତ୍ସ୍ୟ ସଂସ୍ଥାଗୁଡ଼ିକର ଅଧିକାରୀ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିବେ। ଏଥିରେ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକୁ ଜାତୀୟ ଅନ୍ତର୍ଜାତୀୟ ନିୟମାବଳୀ ଅନୁସାରେ ଦୂର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ କରିବା ପାଇଁ ଅନୁମତିପତ୍ର ପ୍ରଦାନ କରାଯିବ। ଏହାସହ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ଅଠାୱାଲେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ସମୀକ୍ଷା କରିବେ। ପରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ସହାୟତା ରାଶିକୁ ରାଜ୍ୟ ସରକାର 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଇତିମଧ୍ୟରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା ହୋଇଛି। ରଥଯାତ୍ରା ସମୟରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ 30 ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ସହ ଆମ୍ବୁଲାନ୍ସ ମୁତୟନ କରାଯିବ। ସେହିପରି ଜଳ ବିଶୋଧନାଗାର ଓ ଖାଦ୍ୟ ଅପମିଶ୍ରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନ ଯାଞ୍ଚ କରାଯିବ। 14 ସ୍ଥାନରେ ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ପମ୍ପ, ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ, ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବିଭାଗ ପକ୍ଷରୁ 3 ଗ୍ରିଡ୍ ଷ୍ଟେସନ୍ ମାଧ୍ୟମରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ 370 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସୁରକ୍ଷା ବ୍ୟବସ୍ଥା ପାଇଁ 220 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ପରୀକ୍ଷା ଆସନ୍ତା ମାସ 5 ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଚଳିତ ମାସ 28 ପୂର୍ବରୁ ଏହି ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ପରିବର୍ତ୍ତିତ ସୂଚୀ ଅନୁଯାୟୀ ଜୁଲାଇ 5 ସକାଳ 9:30-11:30 ମଧ୍ୟରେ ପ୍ରଥମ ପତ୍ର ଏବଂ ଅପରାହ୍ନ 2:30-4:30 ମଧ୍ୟରେ ଦ୍ୱିତୀୟ ପତ୍ର ପରୀକ୍ଷା ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଖରିଫ ଋତୁ ଏବଂ ଏଲ୍ନିନୋ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ରଣନୀତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରି 92% ରହିବ ବୋଲି ପୂର୍ବାନୁମାନ କରିଥିବାରୁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଆଦି 8 ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ 57,88,000 ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରାଯାଇଛି। ଏଥିପାଇଁ ରିହାତି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ 14,350 କ୍ୱିଣ୍ଟାଲର ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏଥିସହିତ ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ କ୍ଷେତ ବଞ୍ଚାଅ ଅଭିଯାନ ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଏବଂ ତଦାରଖ ପାଇଁ ସଜାଗ ରହିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଶା ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ହରିଦାସପୁର ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ବିଜୟନଗର ଜଙ୍କସନ୍ ମଧ୍ୟରେ ପ୍ରାୟ 440 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ କରାଯିବ। ଆଜି ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଆଜି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73ତମ ଶ୍ରାଦ୍ଧବାର୍ଷିକରେ ବଳିଦାନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଳିଦାନ ଦିବସ ଅବସରରେ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଭୁବନେଶ୍ୱରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ

0: ମାଲ୍ୟାର୍ପଣ କରିଥିଲେ। ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏବଂ ବୌଦ୍ଧଠାରେ ବଳିଦାନ ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ସେରିଫେଡ୍ କାର୍ଯ୍ୟାଳୟରୁ ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ 380 କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଉପସ୍ଥିତିରେ ଏହି ପାଟ ହସ୍ତାନ୍ତର କରାଯାଇଛି। 1981 ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ପ୍ରତିବର୍ଷ ବାସୁଙ୍ଗା ପାଟ ଯୋଗାଇ ଆସୁଛି। ଏହି ପାଟ ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ବିଜୟ ଡୋରି, ପଇତା, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ବ୍ୟବହୃତ ହୋଇଥାଏ। ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଇଥାଏ। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲରେ ଜିଲ୍ଲାପାଳ ଏକାଧିକ ନୂତନ ଚିକିତ୍ସା ସେବାର ଉଦ୍ଘାଟନ କରିଛନ୍ତି। ଇକୋ ମାମୋଗ୍ରାଫି, ଶଲ୍ୟ ଚିକିତ୍ସା, ବହିର୍ବିଭାଗ, ଏଣ୍ଡୋସ୍କୋପି ଆଦି ବିଭିନ୍ନ ଅତ୍ୟାଧୁନିକ ସୁବିଧାକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି ସମସ୍ତ ସ୍ୱାସ୍ଥ୍ୟ ସୁବିଧା ନିୟମିତ ଖୋଲା ରହିବା ସହ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ନୂତନ ଖାଉଟି କାର୍ଡ ବିତରଣ ଆରମ୍ଭ ହୋଇଛି। ଏହି କାର୍ଡ ମାଧ୍ୟମରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ। 77ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ 46,980 ଜଣ ହିତାଧିକାରୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଜନକଲ୍ୟାଣ ମେଳା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ 123 ଜଣ ନୂତନ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ନିଶାମୁକ୍ତ ଭାରତ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ 200ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମା କରିଥିଲେ। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପଦଯାତ୍ରା ସହର ପରିକ୍ରମା କରି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲା। ମାଲକାନଗିରି ଜିଲ୍ଲାପାଳ ସ୍ଥାନୀୟ ଯୁବପିଢ଼ି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଅଗ୍ରସର ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ପଶ୍ଚିମ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ମୌସୁମୀର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ସଞ୍ଜୀବ ଦ୍ୱିବେଦୀ କହିଛନ୍ତି,
1: ଓଡ଼ିଶା को आज कवर कर लिया है। आज हमारा मानसून जो है एडवांस होने के बाद पूरा होल उड़ीसा के 30 के 30 डिस्ट्रिक्ट जो है कवर हो गए हैं। बिहार से लेके एक नॉर्थ वेस्ट बे ऑफ बंगाल तक एक ट्रफ जा रही है जो कि समुद्र सतह से 1.5 किलोमीटर ऊंचाई पर है और वह झारसुगुड़ा, गंगेटिक वेस्ट बंगाल और उड़ीसा के ऊपर से होती हुई जा रही है जहाँ पे एक्टिविटी रहेगी बारिश की। तो जिसमें फोरकास्ट में डे वन में रेनफॉल डिस्ट्रीब्यूशन होल उड़ीसा में स्कैटर रहने की संभावना है।
0: ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାରୁ ସୀମାଞ୍ଚଳ ପାତ୍ର, ଶରତ ପାତ୍ର ଓ ଚରଣ ହେମ୍ରମ ହେଲେ ସମ୍ମାନିତ। ଆସନ୍ତା 9 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଖରିଫ ଋତୁ ଏବଂ ଏଲ୍ନିନୋର ମୁକାବିଲା ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଏବଂ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ବିଶ୍ୱ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର 6.3% ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହା 7.8% ବୃଦ୍ଧି ପାଇଥିଲା। ଏଭଳି ପରିବର୍ତ୍ତନ ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ମାନ୍ୟତା ପ୍ରଦାନ କରିଛି। କୌଶଳପୂର୍ଣ୍ଣ ସଂସ୍କାର, ଦକ୍ଷ ମାନବ ସମ୍ବଳ ଏବଂ ନୀତିଗତ ପଦକ୍ଷେପ ଦ୍ୱାରା ଏହି ସଫଳତା ସମ୍ଭବ ହୋଇପାରିଛି। ଅର୍ଥନୈତିକ ସମୃଦ୍ଧି, ଅନ୍ତର୍ଭୁକ୍ତି ଅଭିବୃଦ୍ଧି, ସାମାଜିକ ଉନ୍ନତି, ପରିବେଶଗତ ଦୃଢ଼ତା ଏବଂ ସ୍ୱଚ୍ଛ ଶାସନର ଦୃଷ୍ଟିକୋଣ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଏ ଦିଗରେ ଉପଯୋଗୀ ସାବ୍ୟସ୍ତ।

0: ବ୍ୟସ୍ତ ହୋଇଛି। ଦେଶର ଅଭିବୃଦ୍ଧି ବ୍ୟକ୍ତିଗତ ବ୍ୟବହାର ଏବଂ ଯୁବବର୍ଗଙ୍କ ସୃଜନଶୀଳତାକୁ ପ୍ରତିପାଦନ କରୁଛି। ଘରୋଇ ଆବଶ୍ୟକତାର ଚାହିଦା ବୃଦ୍ଧି ଦେଶର ଅର୍ଥନୈତିକ ଗତିଶୀଳତାକୁ ସଶକ୍ତ କରିଛି। UPI ଏବଂ ଇ କମର୍ସ ଭଳି ପ୍ଲାଟଫର୍ମ ଡିଜିଟାଲ ବିପ୍ଳବକୁ ଅଧିକ ସୁଦୃଢ଼ କରିବା ସହିତ Tier 2 ଏବଂ Tier 3 ସହରଗୁଡ଼ିକରେ ଖୁଚୁରା ବ୍ୟବସାୟକୁ ଅଧିକ ବ୍ୟାପକ କରିଛି। ପାର୍ବଣ ଋତୁରେ GST ସଂଗ୍ରହ ବୃଦ୍ଧି ବର୍ଦ୍ଧିତ ଘରୋଇ ଚାହିଦା ବୃଦ୍ଧିକୁ ପ୍ରତିଫଳନ କରୁଛି। ଦେଶର ଜନସଂଖ୍ୟାଗତ ସୁବିଧା ଅର୍ଥନୈତିକ ଅଭିବୃଦ୍ଧି ମାର୍ଗରେ ଏକ ପ୍ରମୁଖ ଅବଦାନ ପ୍ରଦାନ କରୁଛି। ସମାଜର ବିଭିନ୍ନ ସ୍ତରର ଲୋକ ଦେଶର ଅଭିବୃଦ୍ଧିଶୀଳ ଅର୍ଥନୀତିରେ ନିଜର ଯୋଗଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭଳି ପଦକ୍ଷେପ ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଦେଶର ଯୁବଶକ୍ତି ଉତ୍ପାଦକତାରେ ପରିଣତ ହେଉଥିବା ବେଳେ ମହିଳା ଶ୍ରମଶକ୍ତି ଦ୍ରୁତଗତିରେ ବୃଦ୍ଧି ପାଉଛି। ଦେଶର ବର୍ଦ୍ଧିତ ଅନ୍ତର୍ଭୁକ୍ତି ସମ୍ପନ୍ନ ଶ୍ରମଶକ୍ତିକୁ ଏହା ପ୍ରତିପାଦନ କରୁଛି। ଷ୍ଟାର୍ଟଅପ୍ କ୍ଷେତ୍ର ବ୍ୟାପକ ହେବା ଏହାର ଅନ୍ୟତମ ଉଦାହରଣ। ପ୍ରାୟ 2 ଲକ୍ଷ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱସ୍ତରରେ ନବସୃଜନ କ୍ଷେତ୍ରରେ ତୃତୀୟ ସ୍ଥାନରେ ପହଞ୍ଚିଛି। ନିରନ୍ତର ନିବେଶ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ର ଦେଶର ଜନସଂଖ୍ୟାଗତ ଲାଭାଂଶକୁ ଉପଯୋଗ କରିପାରୁଛି, ଫଳରେ ସାମାଜିକ ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେଉଛି। ଦେଶର ରପ୍ତାନୀ କ୍ଷେତ୍ରରେ ଅଭିବୃଦ୍ଧି ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ପ୍ରମାଣିତ କରୁଛି। ରପ୍ତାନୀ କ୍ଷେତ୍ରରେ ପାଖାପାଖି 14% ବୃଦ୍ଧି ଏହାକୁ ପ୍ରତିଫଳିତ କରୁଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଏବଂ ଉତ୍ପାଦକ ଭିତ୍ତିକ ପ୍ରୋତ୍ସାହନ ଯୋଜନା PLI ଦେଶର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣରେ ବିସ୍ତାର କରିଛି। ରପ୍ତାନୀ ଅଭିବୃଦ୍ଧିରେ ମୋବାଇଲ ଫୋନ୍ ଏକ ପ୍ରମୁଖ କ୍ଷେତ୍ର ଭାବେ ଉଭାଇଛି। ଔଷଧ ଏବଂ ବୈଷୟିକ ସାମଗ୍ରୀର ରପ୍ତାନୀ ବୃଦ୍ଧି ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ଭୂମିକାକୁ ସୁଦୃଢ଼ କରିଛି। 2030 ସୁଦ୍ଧା ଦେଶର ଉତ୍ପାଦ ଏବଂ ଶିଳ୍ପକ୍ଷେତ୍ର 25% ବୃଦ୍ଧି ଘଟିବା ନେଇ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ PLI ପଦକ୍ଷେପ ଏ କ୍ଷେତ୍ରକୁ ସକାରାତ୍ମକ ଗତିଶୀଳତା ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ଦେଶକୁ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ ଉତ୍ପାଦନ କ୍ଷେତ୍ରରେ ପରିଣତ କରିଛି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ମଧ୍ୟ ଅଧିକ ହୋଇଛି। ଦ୍ରବ୍ୟ ଓ ସେବାକର GST ସଂସ୍କାର ଦେଶରେ ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି। ଏଭଳି ପଦକ୍ଷେପ ଟିକସ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ତଥା ପରିଚାଳନାଗତ ଦକ୍ଷତାକୁ ବୃଦ୍ଧି କରିଛି, ଫଳରେ ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସରଳ ହୋଇପାରିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ, ଇଲେକ୍ଟ୍ରୋନିକ୍ସ ରସିଦ ଏବଂ ସରଳ ରିଟର୍ଣ୍ଣ ଦାଖଲ ଭଳି ପଦକ୍ଷେପ ରାଜସ୍ୱ ସ୍ଥିରତା ଏବଂ ଉନ୍ନତ କାର୍ଯ୍ୟାନ୍ୱୟନକୁ ସହଯୋଗ ପ୍ରଦାନ କରିଛି। ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ସୀମା ବୃଦ୍ଧି, ବଜାର ବିକାଶ ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଅଧିକ ସହଜ କରିପାରିଛି। ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା 4 ଶ୍ରମ କୋଡ୍ ଶ୍ରମ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଆଶାୟୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଏଭଳି ନୂତନ ପଦକ୍ଷେପ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଛି। ଦେଶର ଶକ୍ତି କ୍ଷେତ୍ରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଘଟିଛି। ନବୀକରଣୀୟ ଶକ୍ତି ସାମର୍ଥ୍ୟ ବ୍ୟାପକ ହୋଇଛି। ସୌରଶକ୍ତି ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନ୍ ନବସୃଜନ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରୁଛି। 2030 ସୁଦ୍ଧା ଦେଶର ଅଣୁଜୀବାଶ୍ମ ଶକ୍ତି କ୍ଷେତ୍ର 500 GW ଏବଂ 2070 ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ରଖାଯାଇଛି। ତେବେ ଭାରତର ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଯାତ୍ରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ନବୀକରଣୀୟ ଶକ୍ତି ପ୍ରସାର, ଜଳବାୟୁ ପରିବର୍ତ୍ତନ ଆଧାରିତ ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ସମ୍ବଳ ପରିଚାଳନା ମାଧ୍ୟମରେ ହାସଲ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଆୟୋଜିତ 2 ଖେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ମୃତ ଓଡ଼ିଆଙ୍କର ପରିବାର ଲାଗି ସାହାଯ୍ୟ ଟଙ୍କା 10 ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଇବାକାଲିଠାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉର୍ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର୍ ଲାଗି ଆଇନ ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ 2 ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ଏହି କ୍ଷେପେ 2 ଜଣଙ୍କୁ ପଦ୍ମବିଭୂଷଣ, 7 ଜଣଙ୍କୁ ପଦ୍ମଭୂଷଣ ଆଉ 56 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନୀ ସମ୍ମାନିତ କରିଛନ୍। ଏହି କ୍ଷେପେ ଓଡ଼ିଶାର 3 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନିତ କରାଯାଇଛି। କଳାକ୍ଷେତ୍ରତି ଉଲ୍ଲେଖନୀୟ ଅବଦାନ ଲାଗି ସୀମାଞ୍ଚଳ ପାତ୍ର ଆଉ ଶରତ କୁମାର ପାତ୍ର ଆଉ ସାହିତ୍ୟ ଆର୍ ଶିକ୍ଷା କ୍ଷେତ୍ର ଲାଗି ଚରଣ ହେମ୍ରମଙ୍କୁ ପଦ୍ମଶ୍ରୀ ଦିଆଯାଇଛି। ଇନୁ ଜନେଇ ଦିଆଯାଉଛି ଯେ ଆଗନୁ ରାଷ୍ଟ୍ରପତି ଗଲା ମାସର 25 ତାରିଖ ଦିନ ପହିଲା କ୍ଷେପ୍ତି 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଇତି ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ସାହିତ୍ୟ ଆଉ ଶିକ୍ଷା କ୍ଷେତ୍ରତି ସମ୍ମାନିତ କରାଯାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ଜୀବନ ହରାଇଥିବା ଓଡ଼ିଆ ଶ୍ରମିକମାନଙ୍କ ପରିବାର ଲୋକର ଲାଗି ସାହାଯ୍ୟ ଟଙ୍କାକେ ରାଜ୍ୟ ସରକାର 4,00,000-10,00,000 ଟଙ୍କାକେ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ଘଟଣାଟି ଜୀବନ ହରାଇଥିବା ଶ୍ରମିକମାନଙ୍କ ପରିବାର ଲୋକର ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍। ଏ ଭିତରେ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ଓଡ଼ିଆ ଶ୍ରମିକମାନଙ୍କ ମୃତ୍ୟୁ ସଂଖ୍ୟା 7 ବଢ଼ିଛି। ସରକାରଙ୍କ ତରଫୁ ଗୋଟିଏ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଗଲାକାଲି ଘଟଣା ଜାଗାନ ପହଞ୍ଚିକରି ତଥ୍ୟ ସଂଗ୍ରହ କରିବାର ସହିତ ତାଲମେଲ ରଖିକରି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସବୁ ପ୍ରକାରର ସହଯୋଗ ଦେଉଥିବାର ଜଣାପଡ଼ିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶଦେଇ ଗୋଟିଏ 3 ଜଣିଆ ଦଳ ଗଠନ କରାଯାଇଛି। ଦୁର୍ଘଟଣାର ତଦନ୍ତ କରିକି ରିପୋର୍ଟ ଦେବାର ଲାଗି ତାମିଲନାଡୁ ସରକାରଙ୍କ ତରଫୁ କୁହାଯାଇଛି। ତାମିଲନାଡୁର ତିରୁଭଲ୍ଲୁରନ ଗଲା 21 ତାରିଖ ଦିନ ଗୋଟିଏ କାରଖାନାଟି ଏମୋନିଆ ଗ୍ୟାସ୍ ବାହାରବାରନୁ ଏହି ଦୁର୍ଘଟଣା ହୋଇଥିଲା। ଦୂର ଆଉ ଗଭୀର ସମୁଦ୍ରତି ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ପ୍ରାଧିକୃତ ଅନୁମତିପତ୍ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକେ ସଫଲ କରିବା ଲାଗି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ଅନୁଗନକର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଆଇବା ମାସ 9 ତାରିଖ ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ଭୁବନେଶ୍ୱର କୃଷି ଶିକ୍ଷା ସଦନ ଇ ଜାତୀୟ କାର୍ଯ୍ୟକ୍ରମ ହେବା। କାର୍ଯ୍ୟକ୍ରମଟି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏତା ସହିତ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଭିନ୍ ଭିନ୍ ରାଜ୍ୟର ପ୍ରତିନିଧି, ଦେଶର ଭିନ୍ ଭିନ୍ ଜାଗାନୁ ଆସିଥିବା ମାଛଚାଷୀ ଆଉ ଏ କ୍ଷେତ୍ରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହିତ ହଜାରେ ଜଣ ଭାଗ ନେବେ। ଏହି କାର୍ଯ୍ୟକ୍ରମ ଗଭୀର ସମୁଦ୍ରତି ଦାୟିତ୍ୱପୂର୍ଣ୍ଣ ମାଛ ଧରାକେ ତହକାବାର ସହିତ ଓଡ଼ିଶାକେ ସ୍ଥାନୀୟ ମତ୍ସ୍ୟ ବିକାଶତି ଗୋଟିଏ ଆଗଧାଡ଼ି ରାଜ୍ୟ ବନାବା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଇବାକାଲି ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ହେବାରକେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ପୁରୀ ଟାଉନ୍ହଲ୍ଠାରେ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମଟି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆଉ ଏନ୍ଏସିମାନଙ୍କେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନଟି ପିଇବାର ପାଇଁ ପରିମଳ, ଘର, ପରିବହନ ଆଉ

0: ଡିଜିଟାଲ ଶାସନ କ୍ଷେତ୍ରତି ହେଉଥିବାର ଅଗ୍ରଗତି ପ୍ରଦର୍ଶିତ ହେବା। 1-8 ଶ୍ରେଣୀ ତକ ବାହାରିଥିବାର ବହିମାନଙ୍କୁ ନିର୍ଭୁଲ ଭାବେ ଛୁଆମାନଙ୍କ ପାଖେ ପହଞ୍ଚାଯିବାର ବାବଦେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଆଲୋଚନା କରିଛନ୍। ବହି ପ୍ରକାଶନର ସମ୍ପାଦନ ମଣ୍ଡଳୀ ତରଫ ଭୁଲ୍କେ ସୁଧରାଯାଇଛି ଆଉ ଖୁବ୍ ଜଲ୍ଦି ସଂଶୋଧିତ ବହି ଛାପବାର ଲାଗି ସରକାର ଯୋଜନା କରୁଛନ୍। ସୁଧରା ହୋଇଥିବାର ବହିମାନଙ୍କେ ଡିଜିଟାଲ ବାରକୋଡ୍ ରଖାଯିବାର ଲାଗି ବୈଠକଟି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ଏସ୍ଏଚ୍ଭିଆର୍ 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ବଛାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନତି ଥିବା ଇ ବିଦ୍ୟାଳୟମାନ ପରିମଳ, ସଫା ପିଇବାର ପାଇନ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର ଭିନ୍ ଭିନ୍ କ୍ଷେତ୍ରତି ଇ ସଫଳତା ହାସଲ କରିଛନ୍। ସମ୍ବଲପୁରର ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୋନପୁରର ସାଗରବାଲି ଜିଏମ୍ ହାଇସ୍କୁଲ ସହିତ ରାଜ୍ୟ 10 ବିଦ୍ୟାଳୟ ଜାତୀୟ ସ୍ୱୀକୃତି ପାଇଛନ୍। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛି। ବିଜେତା ବିଦ୍ୟାଳୟକେ 1,00,000 ଟଙ୍କା ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ ତିନିଦିନିଆ ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାରେ 2 ସମନ୍ୱୟ ବୈଠକ ହୋଇଯାଇଛି। ରଥଯାତ୍ରା ସମିଆତି ପୁରୀ ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନାନ ଅତ୍କା ଶଯ୍ୟା ବ୍ୟବସ୍ଥା କରାଯିବା ସହିତ ବିଦ୍ୟୁତ୍ ବିଭାଗ ତରଫ ଭିନ୍ ଭିନ୍ ଜାଗାନ ଲାଇଟ୍ ବ୍ୟବସ୍ଥା, ରେଲ୍ ବିଭାଗ ତରଫ ଖାସ୍ ଟ୍ରେନ୍ ଚଳାଚଳ ବିଷୟ ଆଲୋଚନା ହୋଇଛି। ଏ ବାବଦେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍,
1: ରଥଯାତ୍ରାର ପୁରା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ତ୍ରୁଟି ଶୂନ୍ୟ କରିବା ପାଇଁ ଯାହା ଯାହା ଆବଶ୍ୟକତା ଅଛି ତାକୁ ଆଧାର କରିକି ଆମେ ଏ ପ୍ରକ୍ରିୟା ଆରମ୍ଭ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ତାଙ୍କ କରୁଣାରେ ଏ ବର୍ଷର ରଥଯାତ୍ରା ଅତ୍ୟନ୍ତ ସଫଳତାର ସହିତ ଏବଂ ସୁରୁଖୁରୁରେ ହେବ, ଭକ୍ତମାନେ ଆସିକି ଭଲରେ ଦର୍ଶନ କରିକି ଯାଇପାରିବେ।
0: ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଇବା ଜୁଲାଇ ମାସ 5 ଦିନ ହେବା ବୋଲି ପରିଷଦ ତରଫ କୁହାଯାଇଛି। ଆଗନୁ ଏ ମାସ 28 ପରୀକ୍ଷା ହେବା ବୋଲି ଦିନ ଧାରି ଯାଇଥିଲା। ବଦଳାଯାଇଥିବା ସମୟ ଅନୁସାରେ ଆଇବା 5 ସକାଳ 9 ସାଢେ 11 ତକ ପହିଲା ପେପର, ଦୁଇପହର 2 ସାଢେ 4 ତକ 2 ପେପର ପରୀକ୍ଷା ହେବା। ସିଆଡ଼େ ଏ ମାସ 28 ହେବାର୍କେ ଥିବା ଆର୍ଆଇ ଅମିନ୍ ପରୀକ୍ଷା ସୂଚୀତି କେନ୍ସି ପ୍ରକାରର ପରିବର୍ତ୍ତନ କରାନାଇଯାଇ ସାରା ରାଜ୍ୟ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଶେଷ କ୍ଷେପେ ପହଞ୍ଚିଛି। ଏ ଅଭିଯାନ ଶେଷ ହେବାର୍କେ ଆଉ 5 ବାକି ରହିଛି। ଏହା ତକ 99.86% ଭୋଟରମାନଙ୍କର ପାଶେ ପରିଗଣନା ଫର୍ମ ପହଞ୍ଚିଛି। ସେଥିଭିତରୁ 86.12% ଫର୍ମର ଡିଜିଟାଇଜେସନ କାମ ଶେଷ ହୋଇଛି। 100% ଫର୍ମ ସଂଗ୍ରହ ଆଉ ଡିଜିଟାଇଜେସନ ଲାଗି ଜିଲ୍ଲା ପ୍ରଶାସନ ଆଉ ବୁଥସ୍ତରୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିନ କାମ କରୁଛନ୍। ଦେଶେ ଆଜ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 73 ଶ୍ରାଦ୍ଧବାର୍ଷିକୀତି ବଳିଦାନ ଦିବସ ପାଳନ କରାଯାଉଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମଟି କହିଛନ୍, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତାକେ ଅକ୍ଷୁର୍ଣ୍ଣ କରବାର ଲାଗି ଅତୁଳନୀୟ ସାହସ ଆଉ ଚେଷ୍ଟା ଦେଖାଇଥିଲେ। ରାଷ୍ଟ୍ର ନିର୍ମାଣଟି ତାଙ୍କର ଅବଦାନ ସବୁବେଳେ ସୁର୍ତ୍ତା ହୋଇକରି ରହିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଡକ୍ଟର ମୁଖାର୍ଜୀ ରାଷ୍ଟ୍ରୀୟ ଏକତା ଆଉ ଅଖଣ୍ଡତାର ପ୍ରତୀକ, ମହାନ ଶିକ୍ଷାବିତ୍, ପ୍ରମୁଖ ରାଷ୍ଟ୍ରବାଦୀ ଆଉ ଜନସଂଘର ସଂସ୍ଥାପକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦେଶ ଲାଗି ତାଙ୍କର ବଳିଦାନ ସୋର ରହିବା ବୋଲି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଡକ୍ଟର ମୁଖାର୍ଜୀଙ୍କର ବଳିଦାନ ଦିବସ ପାଳନ କରାଯାଉଛି। ଆଜି ସକାଳବେଳା ଭୁବନେଶ୍ୱର ସତ୍ସଙ୍ଗ ବିହାର ନଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କନ ବିଶିଷ୍ଟ ଅତିଥିମାନେ ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ବେଲବୁଡ଼େ ଭୁବନେଶ୍ୱର ଜୟଦେବ ଭବନଠାରେ ହେଉଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହର ଚରଣ ମାଝୀ ଆଉ ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 28 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 135 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଟି ସେମାନଙ୍କର ମତାମତ ଦେଇପାରିବେ। ଏତାଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1-9-2 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 26 ତକ ନିଜର ମତାମତ ଦେଇପାରିବେ। ନିଶାମୁକ୍ତ ଭାରତ ଅଭିଯାନ 2026 ପାଳନ ଅବସରରେ ଏ ବଛରର ବିଷୟବସ୍ତୁ ନିଶାମୁକ୍ତ ଭାରତ ଅଭିଯାନ ବିକଶିତ ଭାରତ କି ପହଚାନ ରହିଛି। ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାନ ଏ ଅବସରରେ ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପତାକା ଦେଖାଇକରି ତାର ଶୁଭାରମ୍ଭ କରିଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସବୁ ଇଲାକାକେ ଛୁଇଁଛି ବୋଲି ପାଣିପାଗ ବିଭାଗ ତରଫ ସୂଚନା ମିଳିଛି। ସମୁଦ୍ର ଖଣି ସହିତ ଦକ୍ଷିଣ ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କେ ବର୍ଷା ବଢ଼ବା। ଗଲା 24 ଘଣ୍ଟା ଭିତରେ ସମ୍ବଲପୁର ଜିଲ୍ଲାର ବାମରାନ 64.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 7 ଦିନ ତକ ରାଜ୍ୟର ପାଖାପାଖି ସବୁ ଇଲାକାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ ଆଜ 2 ନମ୍ବର ଖେପେ 65 ଜଣଙ୍କୁ ଦେଲେ ପଦ୍ମ ପୁରସ୍କାର। ଓଡ଼ିଶାର 3 ଜଣ ପାଇଲେ ପଦ୍ମଶ୍ରୀ। ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାତି ମୃତ ଓଡ଼ିଆଙ୍କ ପରିବାର ଲାଗି ସାହାଯ୍ୟ ଟଙ୍କା 10 ଲକ୍ଷକେ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଆଇବା କାଲ୍ଟାନୁ ସାରା ରାଇଜେ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରୁଖୁରୁତି କରବାର ଲାଗି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର। କୋଲକାତାଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜବେକିସ୍ତାନ ପରସ୍ପରକୁ ଭେଟିବେ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯାଇଛି। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ସମ୍ମାନ ଅନ୍ତର୍ଭୁକ୍ତ।

0: ନେତୃତ୍ୱ ବିକାଶ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ସଚେତନ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା CUET 2026 ଫଳାଫଳ ପ୍ରକାଶ ପାଇଛି। CUET ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍କୋର କାର୍ଡ ପାଇପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା NTA କହିଛି। ଏହି ପରୀକ୍ଷା ପାଇଁ 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ 11 ଲକ୍ଷରୁ ଅଧିକ ପରୀକ୍ଷା ଦେଇଥିଲେ ବୋଲି NTA କହିଛି। ଗତମାସ 11ରୁ 31 ତାରିଖ ପର୍ଯ୍ୟନ୍ତ CBT ମୋଡ୍ରେ ଏହି ପରୀକ୍ଷା ଦେଶର 321 ସହର ଏବଂ ବିଦେଶର 13 ସ୍ଥାନରେ 35 ପର୍ଯ୍ୟାୟରେ 19 ଦିନ ଧରି ଅନୁଷ୍ଠିତ ହୋଇଥିବା ନେଇ NTA ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ତେହେରାନ ଏହାର ପରମାଣୁ ଭିତ୍ତିଭୂମିର ଦୀର୍ଘକାଳୀନ ଏବଂ ବ୍ୟାପକ ତଦାରଖ ପାଇଁ ସହମତି ପ୍ରଦାନ କରିଛି। ଏଥିସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରତିବନ୍ଧକକୁ ଦୂର କରିବାରେ ୱାଶିଂଟନ ସହଯୋଗ ମଧ୍ୟ ପ୍ରଦାନ କରିବ। ଆମେରିକାର ଦୃଢ଼ ତଦାରଖ ଅଧୀନରେ ସେଠାରେ ଆର୍ଥିକ ରିହାତି ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ ତଥା ଶାନ୍ତି ପ୍ରତିଷ୍ଠା ନେଇ ଏହା ସହାୟକ ହେବ। ଏହି କୂଟନୈତିକ ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକାଇ କୌଣସି ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ଦ୍ୱାରା ଇରାନର ପରମାଣୁ ବ୍ୟବସ୍ଥାଗୁଡ଼ିକର ତଦାରଖ ପାଇଁ ସହମତି ପ୍ରଦାନ କରାଯାଇ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଭାରତର ସମୁଦାୟ ବାଣିଜ୍ୟ ଅଭିବୃଦ୍ଧି ଗତ 3 ମାସରେ 5.4% ହୋଇଥିବାର ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିରି କହିଛନ୍ତି। ନୂଆଦିଲ୍ଲୀରେ ତ୍ରୈମାସିକ ଟ୍ରେଡ୍ ୱାଚ୍ର ସଦ୍ୟତମ ସଂସ୍କରଣକୁ ଉନ୍ମୋଚନ କରି ଡକ୍ଟର ଲାହିରି ଏହା କହିଛନ୍ତି। ସେ କହିଛନ୍ତି ଭାରତର ରପ୍ତାନୀ ଶେଷ 3 ମାସରେ 1.84 ଟ୍ରିଲିୟନ୍ ଡଲାରରେ ପହଞ୍ଚିଥିବା ବେଳେ ଆମଦାନୀ 6.5%କୁ ବୃଦ୍ଧି ପାଇଛି। ଶ୍ରୀ ଲାହିରି ପଶ୍ଚିମ ଏସିଆର ପରିସ୍ଥିତି ଅସ୍ଥାୟୀ ଏବଂ ସେଠାରେ ଖୁବ୍ ଶୀଘ୍ର ସ୍ୱାଭାବିକତା ଫେରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନିତ ହେବା ପାଇଁ ଅଂଶଗ୍ରହଣକାରୀ ଦଳଗୁଡ଼ିକ ପକ୍ଷରୁ ଜୋରସୋର ପ୍ରୟାସ ଜାରି ରହିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ରାତି 10:30ରେ ପର୍ତ୍ତୁଗାଲ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। କଲମ୍ବିଆ କଙ୍ଗୋକୁ ଭେଟିବାକୁ ଥିବାବେଳେ ବୋଷ୍ଟନ୍ଠାରେ ରାତି 1:30ରେ ଇଂଲଣ୍ଡ ଓ ଘାନା ମଧ୍ୟରେ ମ୍ୟାଚ୍ ଖେଳାଯିବ। କାନାଡ଼ାର ଟରଣ୍ଟୋଠାରେ କ୍ରୋଏସିଆ ଏବଂ ପାନାମା ପରସ୍ପରକୁ ଭେଟିବେ। ଇତିମଧ୍ୟରେ ଆର୍ଜେଣ୍ଟିନା ଫ୍ରାନ୍ସ ଏବଂ ନରୱେ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ଦିଲ୍ଲୀ ହରିୟାଣା ଚଣ୍ଡିଗଡ଼ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଆସନ୍ତାକାଲି ପର୍ଯ୍ୟନ୍ତ ଧୂଳିଝଡ଼ ସହ 60-70 କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2-3 ଦିନ ମଧ୍ୟରେ ଓଡ଼ିଶା ସମେତ ଆସାମ ମେଘାଳୟ ଆଭ୍ୟନ୍ତରୀଣ କର୍ଣ୍ଣାଟକ ମଧ୍ୟ ମହାରାଷ୍ଟ୍ର ତେଲେଙ୍ଗାନା ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିତୀୟ ପର୍ଯ୍ୟାୟରେ ଆଜି 65 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। 2047 ବିକଶିତ ଭାରତ ଯାତ୍ରାର ନେତୃତ୍ୱ ନେବାକୁ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମାଇ ଭାରତ ଅଭିଯାନ ଅଧୀନରେ ଦେଶବ୍ୟାପୀ ଆୟୋଜିତ ହେବ ବନ୍ଦେ ମାତରମ୍ ଶିବିର ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ପର୍ତ୍ତୁଗାଲ ଓ ଉଜ୍ବେକିସ୍ତାନ ପରସ୍ପରକୁ ଭେଟିବେ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକଗୀତ ଓ ଲୋକନୃତ୍ୟ ମାଧ୍ୟମରେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏଥିରେ ଯୋଗଦେଇ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।
3: 27 ଜୁନ୍ ପର୍ଯ୍ୟନ୍ତ ଅଲ୍ ବିଏଲ୍ଓ ହାଉସ୍ ଟୁ ହାଉସ୍ ଭିଜିଟ୍ କରିବେ, ସେହି ଭିତରେ ବିଏଲ୍ଓ ସଙ୍ଗେ

0: ରାସ୍ତା ପାଇଁ ଗୋଟେ ଯୋଜନା ପ୍ରସ୍ତୁତ କରିଥିଲେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା। ଆଜି ବି ଲୋକ ଗାଁର ଲୋକ ସହରକୁ ଆସିବାର ସୌଭାଗ୍ୟ ପାଇଲା ଏବଂ ପ୍ରଶାସନ ଗାଁକୁ ଯିବାର ସୌଭାଗ୍ୟ ପାଇଲା। ଦି ଭିତରେ ଯୋଉ ସମନ୍ୱୟ ସୃଷ୍ଟି ହେଲା ଯୋଜନା ଗାଁକୁ ପହଞ୍ଚି ପାରିଲା। ରେଲୱେ ସେକ୍ଟରରେ ପ୍ଲାଟଫର୍ମର ଉନ୍ନତିକରଣ ପାଇଛୁ, ଯୋଉଟା ଗୋଟିଏ ଲାଇନ ଥିଲା ଡବଲ ଲାଇନର ସୁବିଧା ପାଇପାରିଛୁ। ବିଭିନ୍ନ ଜିଲ୍ଲାକୁ କନେକ୍ଟ ନଥିଲା, କନେକ୍ଟିଭିଟିର ରେଲୱେ ମାଧ୍ୟମରେ ଆମେ ସୁବିଧା ପାଇପାରିଛୁ। ଏଜୁକେସନରେ ଆମେ ସେଣ୍ଟ୍ରାଲ ସ୍କୁଲରୁ ଆରମ୍ଭ କରି ୟୁନିଭର୍ସିଟି ପର୍ଯ୍ୟନ୍ତ ବିଭିନ୍ନ ୟୁନିଭର୍ସିଟି ଆମେ ଓଡ଼ିଶା ପ୍ରଦେଶରେ ହେବାର ସେ ପ୍ରକାର ନମୁନା ବି ଆମେ କେନ୍ଦ୍ର ସରକାରଙ୍କ ଠାରୁ ପାଇଛୁ। ଏବଂ ସବୁଠାରୁ ଯେଉଁ କଲେଜକୁ ଆସୁଥିବା ଛୋଟ ଛୁଆ, ଏ ଭିତରେ ଦୁଇଟା ସମ୍ପର୍କ ଯୋଡ଼ି ହେଉଛି, ଗୋଟେ ରାଜ୍ୟ ସରକାର ଏବଂ ଗୋଟେ କେନ୍ଦ୍ର ସରକାରଙ୍କର। ସେ ସବୁ ପଞ୍ଚାୟତରେ ଆମେ ଗୋଦାବରିଷ ଆଦର୍ଶ ବିଦ୍ୟାଳୟ କରିବୁ, ଯେଉଁଠି ପ୍ରତ୍ୟେକ ଆଭିମୁଖ୍ୟ ରହିବ।
1: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଯୋଗକୁ ସୁସ୍ଥ ଜୀବନର ଆଧାର ବୋଲି ବର୍ଣ୍ଣନା କରିଥିଲେ। ଯୋଗକୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।
2: ଅନ୍ତର୍ଜାତୀୟ ଯୋଗ ଦିବସ ଅବସର 2026 ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବି। ଏବଂ ଏଇ ବର୍ଷର ୟୋଗା ଆନ୍ତର୍ଜାତୀୟ ଯୋଗ ଦିବସର ଥିମ୍ ହେଲା ଯେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। ବାର୍ଦ୍ଧକ୍ୟ ବୟସରେ ସୁସ୍ଥ ଜୀବନଯାପନ କରିବା ହେଉଛି ସବୁଥିରୁ ବଡ଼ ଚ୍ୟାଲେଞ୍ଜ। ତ ସେଥିପାଇଁ ଆମେ ଯୋଗକୁ ନିତ୍ୟଦିନ କରିବା ପାଇଁ ପ୍ରୟାସ କରିବା ଏବଂ ସରକାରଙ୍କ ତରଫରୁ ମଧ୍ୟ ଗୋଟେ ବଡ଼ 2026-27 ଆର୍ଥିକ ବର୍ଷରେ ଘୋଷଣା କରାଯାଇଛି ବଜେଟ୍ରେ ଯେ ସବୁ ଗ୍ରାମ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଜଣେ ଯୋଗ ଇନ୍ଷ୍ଟ୍ରକ୍ଟର ଆପଏଣ୍ଟମେଣ୍ଟ ହେବେ, ଯାହାଦ୍ୱାରା ଯୋଗ ପ୍ରତି ଲୋକଙ୍କର ଆଗ୍ରହ ବଢ଼ିବ। ଯୋଗ କରିବା ପାଇଁ ତୃଣମୂଳ ସ୍ତରରେ ପିଲାମାନେ, ଲୋକମାନେ, ଆମର ଯେଉଁମାନେ ବାର୍ଦ୍ଧକ୍ୟ ପରିଣତ ବୟସର ଲୋକମାନେ ସମସ୍ତେ ଆଗ୍ରହୀ ହେବେ ଏବଂ ସୁସ୍ଥ ରହିବେ ଏବଂ ନିରୋଗ ରହିବେ।
1: ପାଟଣାଗଡ଼ର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସ୍ଥାନୀୟ ଆମ୍ବ ଜର୍ମାନୀ ଓ ଇଟାଲୀକୁ ରପ୍ତାନୀ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏହାର ଶୁଭାରମ୍ଭ କରିବା ସହ ଆମୃତ୍ୟ ବ୍ରାଣ୍ଡର ଲୋଗୋ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଚାଷୀମାନେ ଅଧିକ ଲାଭ ପାଉଥିବା ସୂଚନା ମିଳିଛି। ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ବାହାର କରାଯାଇଥିଲା। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତ ନ କରିବାକୁ ଅନୁରୋଧ କରାଯାଇଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅତିରିକ୍ତ ଶ୍ରମ କମିଶନର ସୁକାନ୍ତ ସେଠୀ ସୂଚନା ଦେଇଥିଲେ। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ୟା, ବଜ୍ରପାତ ଓ ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା, 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଚଳ ରଖିବା ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ଭବାନୀପାଟଣା, ସମୟ 7:30। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: କି ଆଗା ଆମେ ଚାଷବାସ କରିକରି ବଞ୍ଚିଥିମା
1: ଥିମା
0: ଶୁଣୁ ଇ କଥାବାର୍ତ୍ତା ହେଲା ଭିତରେ ଆମର ହେ ଦେ ଚିଣ୍ଟୁ ପ୍ରସାଦ ନାୟକ ଦଦା ଦଲବଲ ଧରି ଖେଟିଲେ ରସରସିଆ ଗାନା ପଦେ ଚାଲ ଶୁଣୁ।

0: ଫସଲ ଖସଡ଼ା ପ୍ରସ୍ତୁତି। ତ ଇ ଫସଲ ଖସଡ଼ା କହିଲେ କାଣା ବୁଝମା ଆଜ୍ଞା, ପ୍ରଥମେ ଏଇଟା ଉପରେ ଟିକେ କହିଦିଅନ୍ ଆଜ୍ଞା।
1: ଚାଷୀ ଭାଇମାନେ ସେମାନଙ୍କ ଜମିରେ ବିଭିନ୍ନ ପ୍ରକାରର ଫସଲ ଚାଷ କରିଥାନ୍ତି। ସୀମିତ ଚାଷ ଜମିକୁ ଉପଯୋଗ କରି ଅଧିକ ଅମଳ ପାଇବା ପାଇଁ ହେଲେ ବର୍ଷା ଋତୁ ଆସିବାର ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ଜଳବାୟୁ, ବର୍ଷାର ପରିମାଣ ଓ ଜମିର ପ୍ରକାରକୁ ନେଇ କେଉଁ କେଉଁ ଫସଲକୁ କିପରି ଭାବରେ ଚାଷ କରାଯିବ ସେଥିପାଇଁ ଏକ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିବା ଦରକାର। ବିଭିନ୍ନ କିସମର ଜମିରେ କେଉଁ ସମୟରେ କେଉଁ ଫସଲ ଚାଷ କଲେ ଚାଷ ଜମିଟି ସୁଚାରୁ ରୂପେ ବ୍ୟବହାର ହୋଇପାରିବା ସହ ଅଧିକ ଅମଳ ମିଳିବ ତାହା ହିଁ ହେଉଛି ଫସଲ ଖସଡ଼ା ପ୍ରସ୍ତୁତିର ମୂଳ ଲକ୍ଷ୍ୟ।
0: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା, ଯେକୌଣସି କାର୍ଯ୍ୟ ଆମେ ଯେତେବେଳେ କର୍ମା ବୋଲେ ତାର କାଜେ ବୋଲି ଯୋଜନା ଗୋଟେ ଦରକାର, ଆଉ ସେ ତାର କାଜେ କାଣା କାଣା ସବୁ ଆବଶ୍ୟକ ରହିଛି ଏଇଟା ବାସ୍ତବରେ ସତ୍ କଥା ଗୋଟେ। ତ ଆଉ ଗୋଟେ କଥା ମୁଁ ଆପଣଙ୍କୁ ପଚାରିବି ଆଜ୍ଞା, ଯେ ଇ ଯେନ୍ ଚାଷ ଜମିର ସଠିକ୍ ଭାବେ ତାକୁ ଉପଯୋଗ ଯେନ୍ କଥା ଆପଣ କହୁଛନ୍ତି ଏଇଟା କାଣାଟା ଆଜ୍ଞା?
1: ଚାଷ ଜମିର ସଠିକ୍ ରୂପେ ଉପଯୋଗ କରିବା ପାଇଁ ଚାଷୀ ଭାଇମାନଙ୍କୁ ଏପରି ଫସଲ ବାଛିବାକୁ ପଡ଼ିବ ଯାହାଦ୍ୱାରା ଜମିଟି ଅଧିକ ଦିନ ଧରି ଫସଲ ଚାଷରେ ବ୍ୟବହାର ହୋଇପାରିବା ଆବଶ୍ୟକ। ଉଦାହରଣ ସ୍ୱରୂପ, ଯଦି କୌଣସି ଚାଷୀ ଗୋଟିଏ ଜମିରେ ବର୍ଷକ ମଧ୍ୟରେ କେବଳ ଗୋଟିଏ ଫସଲ ଚାଷ କରିବା ପାଇଁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଏକ ଦୀର୍ଘ ଅବଧି ବିଶିଷ୍ଟ ଫସଲ ଯଥା କପା, ହରଡ଼, ଜଡ଼ା କିମ୍ବା ବିଳମ୍ବ କିସମର ଧାନ ଇତ୍ୟାଦି ଫସଲ ଚୟନ କରିବା ଆବଶ୍ୟକ। ଏହାଦ୍ୱାରା ଜମିଟି ଅନ୍ତତଃ ପକ୍ଷେ ବର୍ଷକ ମଧ୍ୟରେ 6-7 ମାସ ଫସଲ ଦ୍ୱାରା ବ୍ୟବହୃତ ହୋଇପାରିବ। ଏହି ପ୍ରକାର ଫସଲ ଚାଷକୁ ଆମେ ଏକକ ଫସଲ ଚାଷ ବୋଲି କହୁ।
0: ଏଇଟା ତ କହିଲେ ଆଜ୍ଞା, ଯେନ୍ଟା ଆମେ ଦୀର୍ଘ ଅବଧି ବୋଲଛୁଁ, ଅଧିକ ସମୟ ଯେନ୍ ଚାଷ ନେବା ସେ ଫସଲ କଥା ଆପଣ କହିଲେ। ଯଦି ଆମର ଚାଷୀ ଦ୍ୱାରା ମାନେ କମ୍ ସମୟ ବିଶିଷ୍ଟ ଯଦି ଚାଷ ଯଦି କରବେ, ତ ସେଇଟା ଯଦି ଚୟନ କରବେ, ତ ସେଇଟା କେନ୍ତା କରି ହେଇପାରିବ ଆଜ୍ଞା?
1: ଠିକ୍ କଥାଟିଏ ପଚାରିଲେ। ଯଦି ଚାଷୀ ଭାଇମାନେ ସ୍ୱଳ୍ପ ଅବଧି ବିଶିଷ୍ଟ ବା ସରଳ ଅମଳ ହେଉଥିବା ଫସଲ ଚାଷ କରିବାକୁ ଇଚ୍ଛୁକ ଅଛନ୍ତି, ତେବେ ବର୍ଷକ ମଧ୍ୟରେ ଗୋଟିଏ ଜମିରେ ଅନ୍ତତଃ ପକ୍ଷେ 2ଟି ବା ସୁବିଧା ହେଲେ 3ଟି ଫସଲ ଚାଷ କରିବା ପାଇଁ ଯୋଜନା କରିବା ଦରକାର ବା ସେହିପରି ଫସଲ ଖସଡ଼ା ପ୍ରସ୍ତୁତ କରିବା ଦରକାର। ଉଦାହରଣ ସ୍ୱରୂପ, ବର୍ଷା ଉପରେ ନିର୍ଭର କରି ଚାଷ କରାଯାଉଥିବା ଢିପ ଜମିମାନଙ୍କରେ ବର୍ଷା ଋତୁର ଆରମ୍ଭରେ ଅର୍ଥାତ୍ ଜୁନ୍ ଦ୍ୱିତୀୟ ପକ୍ଷ ବେଳକୁ ମକା ଚାଷ, ସରଳ ଧାନ କିମ୍ବା ଚିନାବାଦାମ ଚାଷ କରି ତାହାକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କିମ୍ବା ଅକ୍ଟୋବର ମାସ ପ୍ରଥମ ସପ୍ତାହ ମଧ୍ୟରେ ଅମଳ କରିବା ଦରକାର। ତାପରେ ପୁଣି ଜମି ପ୍ରସ୍ତୁତ କରି ଦ୍ୱିତୀୟ ଫସଲ ହିସାବରେ ସୋରିଷ, କୋଳଥ କିମ୍ବା ବୁଟ ଇତ୍ୟାଦି ଚାଷ କରାଯାଇପାରିବ। ସେହିଭଳି ମଝିଆଳି ଜମି ବା ଯାହାକୁ ଆମେ ମିଡ଼ିୟମ୍ ଲ୍ୟାଣ୍ଡ ବୋଲି କହୁଛେ, ସେଥିରେ ପ୍ରଥମ ଫସଲ ହିସାବରେ ମଧ୍ୟମ କିସମର ଧାନ ଯାହା 125-130 ଦିନ ମଧ୍ୟରେ ଅମଳ ହେଉଛି, ତାହାକୁ ଚାଷ କରି ଅକ୍ଟୋବର ମାସ ଶେଷ ସୁଦ୍ଧା ଅମଳ କରିଦେବା ଆବଶ୍ୟକ। ତାପରେ ସେହି ଜମିରେ ମାଟିର ବଳକା ବତର ବା ରେସିଡୁଆଲ୍ ମଏଶ୍ଚର୍କୁ ଉପଯୋଗ କରି ଦ୍ୱିତୀୟ ଫସଲ ହିସାବରେ ବୁଟ, ମଟର, ପେଶୀ ବା ଲିନ୍ସିଡ୍, ମୁଗ, କଣ୍ଟାମାଳତୀ ଇତ୍ୟାଦି ଚାଷ କରାଯାଇପାରିବ। ଆଉ ଯଦି ସେହି ଜମିରେ ଶୀତଦିନେ ଜଳସେଚନର ସୁବିଧା ଅଛି, ତେବେ ଦ୍ୱିତୀୟ ଫସଲ ଆକାରରେ ପନିପରିବା ଚାଷ, ସୂର୍ଯ୍ୟମୁଖୀ କିମ୍ବା ଜଡ଼ା ଇତ୍ୟାଦି ଚାଷ ସଫଳ ରୂପେ କରାଯାଇପାରିବ। ଏହିପରି ଭାବରେ ଗୋଟିଏ ଜମିରେ ପ୍ରଥମ ଫସଲ ଅମଳ ହେବା ପରେ ଆଉ ଏକ ଫସଲ ଚାଷ କରିବାକୁ ପର୍ଯ୍ୟାୟ ଫସଲ ଚାଷ ବା ସିକ୍ୱେନ୍ସ କ୍ରପିଂ କୁହାଯାଏ। ଏହାଦ୍ୱାରା ବର୍ଷକ ମଧ୍ୟରେ ଚାଷୀ ଭାଇମାନେ ଗୋଟିଏ ଜମିରୁ 2ଟି ଫସଲ ଅମଳ ପାଇପାରିବେ।
0: ବଢ଼ିଆ କଥା କହିଲେ ଆଜ୍ଞା, ଆମର ଚାଷୀ ଦାମାନେ ପ୍ରାୟତଃ ଏ କଥା ଯଦି ଶୁଣୁଛନ୍ ବୋଲେ ସେମାନେ ନିହାତି ଏଇଟାର ଫାଇଦା ଉଠାଇ ପାରିବେ। ଆଉ ଗୋଟେ କଥା ମୁଇଁ ଆପଣଙ୍କୁ ପଚାରିମି ଆଜ୍ଞା, ଯେ ସମୟ ସମୟକେ ଆମର ଯେନ୍ ମଝିଆଲି ଜମି ଯେନ୍ଟା ସବୁ ଅଛି ଯାହାକି ମିଡ଼ିୟମ୍ ଲ୍ୟାଣ୍ଡ ବୋଲୁଛନ୍, ସେନେ ଆମର ଚାଷୀ ଦାମ ଧାନ ଚାଷ ବି କରୁଛନ୍। ତ ଏଇ ଧାନ ଚାଷ କରବାର ଆଗରୁ ସେ ଜମିନେ କେନ୍ ପ୍ରକାର ମଝି ସବୁ ବୁଣିବେ ସାର, ସେନୁ ଆଉ କେନ୍ ପ୍ରକାର ସୁବିଧା ସବୁ ପାଇପାରିବେ?
1: ହଁ, ସମୟ ସମୟରେ ମିଡ଼ିୟମ୍ ଲ୍ୟାଣ୍ଡ ବା ମଝିଆଳି ଜମିରେ ଧାନ କଟା ହେବା ପୂର୍ବରୁ ଜମିରେ ବତର ଥିବା ସମୟରେ ଅନ୍ୟ ଫସଲ ଯଥା ମଟର, ବୁଟ, ଖେସାରୀ ଇତ୍ୟାଦି ମଞ୍ଜି ବୁଣି ଦିଆଯାଏ। ଏହାଦ୍ୱାରା ଜମିରେ ଥିବା ବତରକୁ ଉପଯୋଗ କରି ମଞ୍ଜିରୁ ଗଛ ବାହାରିଯାଏ ଏବଂ ଧାନ କଟା ବେଳକୁ ସେହି ଗଛଗୁଡ଼ିକ 2-3 ପତ୍ରର ହୋଇଯାଇଥାଏ। ପରବର୍ତ୍ତୀ ଅବସ୍ଥାରେ ଜମିର ବଳକା ବତରକୁ ଉପଯୋଗ କରି ଗଛଗୁଡ଼ିକ ଭଲ ବଢ଼େ ଓ ଆଶାନୁରୂପ ଅମଳ ଦେଇଥାଏ। ଏହି ପ୍ରକାର ଚାଷକୁ ଆମେ ପାଇରା କ୍ରପିଂ ବା ପାଇରା ଚାଷ ପ୍ରଣାଳୀ ବୋଲି କହୁ। ମୁଖ୍ୟତଃ ଯେଉଁ ଜମିମାନଙ୍କରେ ଶୀତଦିନରେ ଜଳସେଚନ ସୁବିଧା ନଥାଏ, ସେ ପ୍ରକାର ଜମିରେ ପାଇରା ଚାଷ କରିବା ଦ୍ୱାରା ଦ୍ୱିତୀୟ ଫସଲରୁ ଭଲ ଅମଳ ମିଳେ।
0: ଆଉ ଗୋଟେ ପ୍ରଶ୍ନ ମୋର ମନେ ଆସୁଛି ଆଜ୍ଞା, ଆମ ଚାଷୀ ଦ୍ୱାରା ମାନେ ଭାବୁଥିବେ ଯେ ଏ ଭଳିଆ ଆମେ ଯେତେବେଳେ କିଛି ଯଦି ସେନେ ବୁନାବୁନି କରିଦେମା, ସେ ଗଛ ଖଣ୍ଡକ ତ ସେତେବେଳେ ଉଠି ଆସ୍ବା, ତ ଧାନ କାଟବାର ସମୟରେ ଆଜ୍ଞା ଇ ଯେନ୍ 2 ନମ୍ବର ଫସଲ ଆମେ ଯେନ୍ଟା କର୍ମା, ସେଟା ଯଦି ଛୋଟ ଛୋଟ ଗଛ ସବୁ ଯେନ୍ ହେଇଥିବେ, ତାଙ୍କର କିଛି ସେମିତି ଅସୁବିଧା ହେବା ଆଜ୍ଞା?
1: ସାଧାରଣତଃ ପାଇରା କ୍ରପିଂରେ ଦ୍ୱିତୀୟ ଫସଲର ବିହନକୁ ଅନୁମୋଦିତ ପରିମାଣ ଠାରୁ ଟିକେ ଅଧିକା ମାତ୍ରାରେ ବୁଣାଯାଇଥାଏ, ଯାହାଦ୍ୱାରା ଜମିରେ ସାମାନ୍ୟ ଅଧିକ

0: ସଂଖ୍ୟକ ଗଛ ଥାଏ।
1: ଆଜ୍ଞା।
0: ତେଣୁ ଧାନ କାଟିବା ସମୟରେ ଦ୍ୱିତୀୟ ଫସଲର କିଛି ଗଛ ନଷ୍ଟ ହୋଇଗଲେ ମଧ୍ୟ ଅମଳ ବିଶେଷ ବାଧାପ୍ରାପ୍ତ ହୁଏ ନାହିଁ।
1: ଆପଣ ତ ଆଜ୍ଞା ଆମର ଚାଷୀ ଭାଇମାନଙ୍କେ ସେ ଏକକ ଫସଲ କାଣା ପର୍ଯ୍ୟାୟ ଫସଲ କାଣା ଆରେ ପାଇରା ଚାଷ ଏ ବିଷୟରେ ବି ତ ଆପଣ କହିଲେ। ଆଉ ଗୋଟେ କଥା ମୋର ମନେ ଆସୁଛି ଆଜ୍ଞା, ଯେ ଏକାବେଳକେ ଆମେ ଦୁଇଟା ଚାଷ ଯେନ୍ଟା ଅଛେ ମିଶିକରି କରିପାରମା କି? ଆଜ୍ଞା
0: ହଁ, ଏଭଳି କରାଯାଇପାରିବ। ଯଦି ଆମେ ଗୋଟିଏ ଜମିରେ ଏକା ସମୟରେ ଦୁଇଟି ଫସଲ ଚାଷ କରିବା ତେବେ ତାହାକୁ ମିଶ୍ରିତ ଫସଲ ଚାଷ ବା ଅନ୍ତଃ ଫସଲ ଚାଷ ବୋଲି କୁହାଯାଏ। ଯଥା ମକା ସହ ହରଡ଼, ମକା ସହ ଝୁଡ଼ୁଙ୍ଗ, ଚିନାବାଦାମ ସହ ହରଡ଼, କପା ସହ ହରଡ଼ ଇତ୍ୟାଦି। ସାଧାରଣତଃ ବର୍ଷା ଉପରେ ନିର୍ଭର କରି ଚାଷ କରାଯାଉଥିବା ଢିପ ବା ଉଚ୍ଚ ଜମିମାନଙ୍କରେ ମିଶ୍ରିତ ଫସଲ ଚାଷର ଚାହିଦା ବା ସୁଯୋଗ ଥାଏ। କାରଣ ବର୍ତ୍ତମାନ ପରିସ୍ଥିତିରେ ବର୍ଷାର ଅନିୟମିତତା ଯଥା ମୌସୁମୀ ବର୍ଷାର ବିଳମ୍ବ ଆଗମନ, ସ୍ୱଳ୍ପ ବୃଷ୍ଟି, ବହୁଳ ବୃଷ୍ଟି ଓ ମୌସୁମୀ ବର୍ଷାର ସରଳ ପ୍ରତ୍ୟାବର୍ତ୍ତନ ଯୋଗୁଁ ଗୋଟିଏ ଜମିରେ ଗୋଟିଏ ଫସଲ ଚାଷ କରୁଥିଲେ ତାହା ବିପଦର ସମ୍ମୁଖୀନ ହେବାର ସମ୍ଭାବନା ଥାଏ। କିନ୍ତୁ ଯଦି ଆମେ ଗୋଟିଏ ଜମିରେ ଦୁଇଟି ଫସଲକୁ ମିଶାଇ ଚାଷ କରୁଛେ ତେବେ କୌଣସି କାରଣବଶତଃ ଗୋଟିଏ ଫସଲର କିଛି କ୍ଷତି ହୋଇଗଲେ ଅନ୍ୟ ଫସଲରୁ ତାହା ଭରଣା ହୋଇଥାଏ। ଅନୁକୂଳ ପରିସ୍ଥିତିରେ ଗୋଟିଏ ଜମିରୁ ଏକାବେଳକେ ଦୁଇଟି ଫସଲର ଆଶାନୁରୂପ ଅମଳ ମିଳିଥାଏ, ଫଳରେ ସମୁଦାୟ ଅମଳ ପାଖାପାଖି ଦ୍ୱିଗୁଣିତ ହୋଇଥାଏ।
1: ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା। ପ୍ରାୟତଃ ଆମେ ବି ଆମର ଅଞ୍ଚଳମାନଙ୍କୁ ଦେଖୁଛୁ ଯେ ଆମର ଚାଷୀ ଦାମମାନେ ସେମାନେ ଖଣ୍ଡେ ସଚେତନ ହୋଇଗଲେ ନା, କପା ଭିତରେ ବି କାନ୍ଦୁଲ ଦେଇକରି ହେତେ ଇ ବଛର ଗଲା ବନେକରି ସେମାନେ ଲାଭ ପାଇପାରିଛନ୍। ଇ ପ୍ରକାର ଆମେ ଯଦି ମିଶ୍ରିତ ଚାଷ ସବୁ କର୍ମା ବୋଲେ ନିହାତି ଆଜ୍ଞା ଗୋଟେ ଖେନା ଯଦି ଛିଡ଼ି ଯାଉଛେ ବୋଲେ ଆର୍ ଗୋଟେ ଖେନାକେ ସେ ମାକଡ଼ ଧରିଲା ଭଳିଆ ଆମେ ବି କିଛି ନିହାତି ପାଇପାର୍ମା। ଆଉ ଗୋଟେ କଥା ଆଜ୍ଞା, ଯେ ଇ ମିଶ୍ରିତ ଫସଲ ଚାଷନୁ ଆର୍ କିଛି ଏମିତି ଉପକାର ମିଳିପାର୍ବା କି? ଆଜ୍ଞା
0: ହଁ ହଁ, ଯଦି ଆମେ ଗୋଟିଏ ଶସ୍ୟଜାତୀୟ ଫସଲ ସହ ଆଉ ଗୋଟିଏ ଡାଲି ଜାତୀୟ ଫସଲ ମିଶାଇ ଚାଷ କରୁଛେ ତେବେ ଚାଷୀ ଗୋଟିଏ ଜମିରୁ ଉଭୟ ଶସ୍ୟ ଓ ଡାଲି ଅମଳ ପାଇଥାଏ, ଯାହାକି ତା'ର ନିତ୍ୟ ବ୍ୟବହାର୍ଯ୍ୟରେ ଲାଗିଥାଏ। ତା ଛଡ଼ା ଡାଲି ଜାତୀୟ ଫସଲର ଚେରରେ ଗ୍ରନ୍ଥି ବା ନୋଡ଼ୁଲ ଥିବାରୁ ସେଥିରେ ଥିବା ରାଇଜୋବିୟମ ବ୍ୟାକ୍ଟେରିଆ ଦ୍ୱାରା ମାଟିରେ ବାୟୁମଣ୍ଡଳୀୟ ଯବକ୍ଷାରଯାନ ବିବର୍ଦ୍ଧିତ ହୋଇ ମାଟିର ଉର୍ବରତା ବଢ଼ାଇଥାଏ। ଏହା ବ୍ୟତିରେକେ ଡାଲି ଜାତୀୟ ଫସଲର ପତ୍ର ବା ଅବଶିଷ୍ଟାଂଶ ମାଟିରେ ପଡ଼ି ଜମିକୁ ଜୈବିକ ଖତ ଯୋଗାଇଥାଏ।
1: ଆର୍ ଗୋଟେ ସବୁଠାନୁ ଗୁରୁତର କଥା ହେଲା ଆଜ୍ଞା, ଯେ ଗୋଟେ ଚାଷ ସାଙ୍ଗେ ଆମେ ଆର୍ ଗୋଟେ ଯେନ୍ ମିଶ୍ରିତ ଚାଷ କର୍ମା, ଯାହାକେ ତାହାକେ ମିଶେଇ ଦେଲେ ତ ନେଇ ହୁଏ, ତ କେନ୍ ଚାଷ ସାଙ୍ଗେ କେନ୍ କେନ୍ଟାକେ ମିଶାଲେ ବନେ କରି ହେବା ହେ ବାବଦେ ଖଣେ ଟିକେ ବୁଝେଇଦେବେ ଆଜ୍ଞା?
0: ଠିକ୍ କଥାଟିଏ। ମିଶ୍ରିତ ଫସଲ ଚାଷରେ ଗୋଟିଏ ଫସଲ ଶସ୍ୟଜାତୀୟ ହେଲେ ଅନ୍ୟ ଫସଲଟି ଡାଲି ଜାତୀୟ ହେବା ଆବଶ୍ୟକ। ସେହିପରି ଗୋଟିଏ ଫସଲ ଦୀର୍ଘ ଅବଧି ବିଶିଷ୍ଟ ହୋଇଥିଲେ ଅନ୍ୟ ଫସଲଟି ସ୍ୱଳ୍ପ ଅବଧି ବିଶିଷ୍ଟ ହେବା ଦରକାର। ତା ଛଡ଼ା ଗୋଟିଏ ଫସଲ ଅନ୍ୟ ଫସଲ ଉପରେ ଖରାପ ପ୍ରଭାବ ପକାଉନଥିବା ଆବଶ୍ୟକ। ସେହିପରି ଗୋଟିଏ ଫସଲର ଚେର ମାଟିରେ କମ୍ ଗଭୀରକୁ ଯାଉଥିବା ବେଳେ ଅନ୍ୟ ଫସଲଟିର ଚେର ଗଭୀରକୁ ଯାଉଥିବା ଭଲ।
1: ଆମେ ଦେଖିଛୁ ଆଜ୍ଞା, ଯେନ୍ ଆମେ ମିଶ୍ରିତ ଫସଲ ଚାଷ ଯେନ୍ ଆମ ଚାଷୀ ଦାମନେ କରସନ୍, ତ ତାକେ ଛଟା ବୁଣା କରିଦେସନ୍ ଆଜ୍ଞା।
0: ଆଚ୍ଛା,
1: ତ ତାର ଉପରେ କିଛି ଏମିତି କହିବେ ଆଜ୍ଞା, କିଆର କେମିତି ବୁଣା ଯାଇପାରବା ସେଟା?
0: ଭଲ ପ୍ରଶ୍ନଟିଏ ପଚାରିଲେ। ଗୋଟିଏ ଜମିରେ ଦୁଇଟି ଫସଲକୁ ଛଟା ବୁଣା କରାଯାଇପାରିବ, କିନ୍ତୁ ଏହାଦ୍ୱାରା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ଅସୁବିଧା ହୋଇଥାଏ। ଏହାଦ୍ୱାରା ଦୁଇଟି ଫସଲର ଗଛ ଇତସ୍ତତ ହୋଇ ରହୁଥିବାରୁ ଗଛଗୁଡ଼ିକର ବୃଦ୍ଧି ଠିକ୍ ଭାବରେ ହୋଇପାରେ ନାହିଁ। ଅନ୍ତଚାଷ ଅର୍ଥାତ୍ କୋଡ଼ାଖୁସା, ଘାସ ବଛା ଓ ଶୀର୍ଷସାର ପ୍ରୟୋଗ ଠିକ୍ ଭାବରେ କରିହୁଏ ନାହିଁ। ଫସଲ ଅମଳ ସମୟରେ ମଧ୍ୟ ଅସୁବିଧା ସୃଷ୍ଟି ହୁଏ। ତେଣୁ ମିଶ୍ରିତ ଫସଲ ଚାଷରେ ଦୁଇଟି ଯାକ ଫସଲକୁ ଧାଡ଼ିରେ ଏକ ନିର୍ଦ୍ଦିଷ୍ଟ ରେସିଓ ବା ଅନୁପାତରେ ବୁଣିବାକୁ ପଡ଼ିଥାଏ, ଯାହାଦ୍ୱାରା ପୂର୍ବରୁ କହିଥିବା ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।
1: ତ ଆପଣ ଯେନ୍ କହିଲେ ଆଜ୍ଞା, ଯେ ଗୋଟେ ଜମିନେ ଆମେ ବରଷକେ ତିନିଟା ପତେ ଆମର ଫସଲ ଚାଷ ଆମେ କରିପାର୍ମା ଆଜ୍ଞା, ତ ଏଇଟା କେନ୍ତା କରି ହେଇପାର୍ବା ଆଜ୍ଞା?
0: ଗୋଟିଏ ଜମିରେ ଆମେ ବର୍ଷକ ମଧ୍ୟରେ ମଧ୍ୟ ତିନୋଟି ଫସଲ ଚାଷ କରିପାରିବା
1: ଆଜ୍ଞା।
0: ଉଦାହରଣ ସ୍ୱରୂପ ଏକ ବର୍ଷା ଉପରେ ନିର୍ଭର କରୁଥିବା ଢିପ ବା ଉଚ୍ଚ ଜମିରେ ଚାଷୀ ଭାଇମାନେ ମୌସୁମୀ ବର୍ଷା ଆରମ୍ଭରେ ଅର୍ଥାତ୍ ଜୁନ୍ ମାସ ଦ୍ୱିତୀୟ ପକ୍ଷ ମଧ୍ୟରେ ମକା ସହ ଝୁଡ଼ୁଙ୍ଗ ମିଶ୍ରିତ ଫସଲ ଚାଷ ପାଇଁ ଦୁଇ ଧାଡ଼ି ମକା ପରେ ଦୁଇ ଧାଡ଼ି ଝୁଡ଼ୁଙ୍ଗ ବୁଣିପାରିବେ
1: ଆଜ୍ଞା,
0: ଯଦ୍ୱାରା ଚାଷୀ ଭାଇମାନେ ଅଗଷ୍ଟ ମାସ ଦ୍ୱିତୀୟ ପକ୍ଷରୁ ସେପ୍ଟେମ୍ବର ମାସ ପ୍ରଥମ ପକ୍ଷ ମଧ୍ୟରେ କଞ୍ଚା ଝୁଡ଼ୁଙ୍ଗ ଏବଂ ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହ ମଧ୍ୟରେ ମକା ଅମଳ କରିପାରିବେ। ତାପରେ ପୁଣି ଜମି ପ୍ରସ୍ତୁତ କରି ସେହି ଜମିରେ କୋଳଥ କିମ୍ବା ସୋରିଷ ଚାଷ ମଧ୍ୟ କରିପାରିବେ
1: ଆଜ୍ଞା,
0: ଯାହା ମାଟିରେ ଥିବା ବଳକା ବତର ଓ ପରବର୍ତ୍ତୀ ସମୟରେ ହେଉଥିବା ସ୍ୱଳ୍ପ ବୃଷ୍ଟିକୁ ଉପଯୋଗ କରି ଆଶାନୁରୂପ ଅମଳ ଦେଇପାରିବ
1: ଆଜ୍ଞା।
0: କିନ୍ତୁ ଏଇଠାରେ ମୁଁ ଗୋଟିଏ କଥା କହି ରଖିବି, ଯଦି ଚାଷୀ ଭାଇମାନେ ଗୋଟିଏ ଜମିରେ ଦୁଇଟି କିମ୍ବା ତିନୋଟି ଫସଲ ଚାଷ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଏପ୍ରିଲ ମେ ମାସରେ ହେଉଥିବା ଅଦିନିଆ ବର୍ଷାକୁ ଉପଯୋଗ କରି ଜମିକୁ ଖରାଟିଆ ଚାଷ କରିଦେବା ଆବଶ୍ୟକ
1: ଆଜ୍ଞା,
0: ଯଦ୍ୱାରା ମୌସୁମୀ ବର୍ଷା ଆରମ୍ଭ ହେବା ପରେ ପରେ ଶେଷ ଗୋଟେ ଚାଷ କରି

0: ଫସଲ ବୁଣା କାର୍ଯ୍ୟ ଖୁବ୍ ଶୀଘ୍ର କରିହେବ।
1: ଆଜ୍ଞା, ଏଇଟା ଗୋଟେ ବଢ଼ିଆ କଥା କହିଲେ ଆଜ୍ଞା। ପ୍ରାୟତଃ ଆମେ ଦେଖୁଛୁଁ ଯେ ଅଦିନିଆ ବର୍ଷା ସବୁ ହେଇଯାଉଛେ, ଇ ସମୟକେ ନିହାତି ଆମେ ଚାଷୀ ହାତକେ ହାତ ବାନ୍ଧିକରି ନେଇ ବସ୍ବାର ଅଛେ। ଜମିକେ ସେତେବେଳେ ଆମେ ଯେ ଚଷା ଚୁଷି କରିଥିମା ବୋଲେ ବର୍ଷା ସମୟ ବେଳକେ ଆମେ ତୁରନ୍ତ ଆମର ଚାଷ କାମଟା ଆଗକେ କରିପାର୍ମା।
0: ଠିକ୍ କଥା।
1: ତ ଏବେ ଆଉ ଗୋଟେ ପ୍ରଶ୍ନ ମୁଇଁ ପଚାରିବି ଆଜ୍ଞା, ଯେ ବଢ଼ିଆ ବଢ଼ିଆ କଥା ଆପଣ କହିଲେ, ଆଜିକାଲି ଆଉ ଗୋଟେ ଆମେ ଦେଖୁଛୁ ଆଜ୍ଞା, ବାରମ୍ବାର ଚାଷ କରିବା ଦ୍ୱାରା ଆମର ଜମିରେ ଯେନ୍ ଖତ ଖଣ୍ଡକ ସାର ଅଂଶ ଗୁଡ଼ାକ କମି କମି ଆସୁଛି ଆଜ୍ଞା। ତ ଆପଣ ଏବେ ଯେନ୍ କଥା କହିଲେ, ଆମେ ଦୁଇଟା ତିନିଟା ଯଦି ଆମେ ଚାଷ ଯଦି କର୍ମା ସେ ଜାଗାରେ, ତ ସେଥିର୍ କାଜ ଯେନ୍ ଫସଲ ଖସଲା ପ୍ରସ୍ତୁତି କରିବା ଦ୍ୱାରା ଆମର ଜମିରେ କିଛି ଜୈବିକ ଅଂଶର ଯେନ୍ କମିଟା ରହିଯିବା, ସେଇଟା ଭରଣ ପୋଷଣ କେମିତି କରି ହେଇପାରିବା ଆଜ୍ଞା?
0: ବହୁତ ଭଲ ପ୍ରଶ୍ନଟିଏ। ଆଜିକାଲି ଚାଷ ଜମିରେ ଜୈବିକ ଖତ ପ୍ରାୟତଃ ଚାଷୀ ଭାଇମାନେ ଦେଉନାହାନ୍ତି।
1: ଆଜ୍ଞା,
0: ଯଦି ବା ଦେଉଛନ୍ତି ବହୁତ କମ୍ ମାତ୍ରାରେ ଦେଉଛନ୍ତି। ଏଇଭଳି ପରିସ୍ଥିତିରେ ଆମେ ଯଦି ସନେମ୍ପ ବା ଛଣି ଫସଲକୁ ବର୍ଷାଧାର ଢିପ ଜମିମାନଙ୍କରେ ମୁଖ୍ୟ ଫସଲ ଚାଷ କରିବାର 5-7 ସପ୍ତାହ ପୂର୍ବରୁ ବୁଣିଦେବା ଏବଂ ଛଣି ଗଛଗୁଡ଼ିକ 4-5 ସପ୍ତାହର ହୋଇଗଲେ ତାକୁ ହଳ କରି ମାଟିରେ ମିଶାଇଦେବା, ତେବେ ବହୁ ପରିମାଣର ଜୈବିକ ଖତ ମାଟିରେ ମିଶିବ। ତା ଛଡ଼ା ଏହି ସନେମ୍ପ ଗଛର ଚେରରେ ଗ୍ରନ୍ଥି ଥିବାରୁ ତାହା ମଧ୍ୟ ବାୟୁମଣ୍ଡଳୀୟ ଯବକ୍ଷାରଜାନ ସାରକୁ ମାଟିରେ ବିବନ୍ଧ କରି ମାଟିର ଉର୍ବରତା ବଢ଼ାଇଥାଏ। ସେହିପରି ମଝିଆଳି ଧାନ ଜମିଗୁଡ଼ିକରେ ଧାନ ରୁଆ ହେବାର 6-7 ସପ୍ତାହ ପୂର୍ବରୁ ଜମିରେ ଧଞ୍ଚା ମଞ୍ଜି ବୁଣି ଗଛଗୁଡ଼ିକୁ 5-7 ସପ୍ତାହର ହୋଇଗଲେ ତାହାକୁ କାଦୁଅ କରି ମାଟିରେ ମିଶାଇଦେଲେ ଜମିରେ ବହୁ ପରିମାଣର ଜୈବିକ ଖତ ମିଶିଥାଏ। ଏହି ଧଣିଚାର ଚେରରେ ମଧ୍ୟ ଗ୍ରନ୍ଥି ବା ନୁଡ଼ୁଲ ଥିବା ଯୋଗୁଁ ତାହା ବାୟୁମଣ୍ଡଳୀୟ ଯବକ୍ଷାରଜାନକୁ ମାଟିରେ ବିବର୍ଦ୍ଧିତ କରିଥାଏ ଏବଂ ଜମିର ଉର୍ବରତା ବଢ଼ାଇଥାଏ। ଏହିପରି ଭାବରେ ଯଦି ଆମେ ସନେମ୍ପ ବା ଛଣିକୁ ଢିପ ଜମିରେ ଏବଂ ଧଣିଚାକୁ ମଝିଆଳି ଜମିରେ ବ୍ୟବହାର କରିପାରିବା, ତେବେ ତାହା ଜମିର ଜୈବିକ ଅଂଶକୁ ବଢ଼ାଇବା ସହ ଅଧିକ ଅମଳ ପାଇଁ ମଧ୍ୟ ବେଶ ସହାୟକ ହୋଇପାରିବ।
1: ଆଜ୍ଞା,
0: ସେହିପରି ଯଦି ଚାଷୀ ଭାଇମାନେ ପର୍ଯ୍ୟାୟ ଫସଲ ଚାଷରେ ଗୋଟିଏ ଶସ୍ୟଜାତୀୟ ଫସଲ ପରେ ଏକ ଡାଲି ଜାତୀୟ ଫସଲ କିମ୍ବା ମିଶ୍ରିତ ଫସଲ ଚାଷରେ ଏକ ଡାଲି ଜାତୀୟ ଫସଲ ଅନ୍ତର୍ଭୁକ୍ତ କରନ୍ତି, ତେବେ ଜମିରୁ ଅଧିକ ଅମଳ ପାଇବା ସହ ମାଟିର ଜୈବିକ ଅଂଶକୁ ବେଶ ଭଲ ରୂପେ ବଜାୟ ରଖାଯାଇପାରିବ।
1: ଆଜ୍ଞା, ବଢ଼ିଆ କଥା ଗୋଟେ କହିଲେ ଆଜ୍ଞା। ଆମର ଏ ଆଲୋଚନାରୁ ଆମେ ଅନେକ କିଛି ଜିନିଷ୍ ଜାଣିପାରୁଛୁଁ। ପ୍ରଥମ କଥା ହେଲା, ତ ଆମର ଯେନ୍ ଜମି ଖଣ୍ଡକ ଅଛେ ସେଟା ତ ନେଇ ବଢ଼ିଯାଏ ନା, ତ ସେନେ ସମିଆର ବି ଆମକୁ ବଞ୍ଚିଗଲା। ବିଭିନ୍ନ ପ୍ରକାର ଆମେ ଯେନ୍ ଚାଷବାସ କରିକରି ଅଧିକ ଉପାର୍ଜନ ବି କରିପାରୁଛୁଁ, ବିଭିନ୍ନ ପ୍ରକାର ଆୟଦା ବି ସେନେ ଆମର ଆସୁଛି। ତ ପରିଶେଷରେ ଆଜ୍ଞା, ଆମର ଏ ଚାଷୀ ତ ଆମେ ଯେନ୍ମାନେ ଆଜି ଆପଣଙ୍କୁ ଶୁଣୁଛନ୍, ଏ ବିଷୟରେ ଆଉ କିଛି କହିବେ ଆଜ୍ଞା? ସେମାନେ
0: ଆଜିର ଆଲୋଚନା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଜମି ପାଇଁ ଏକକ ଫସଲ, ପର୍ଯ୍ୟାୟ ଫସଲ, ପାଇରା ଫସଲ ଓ ମିଶ୍ରିତ ଫସଲ ଚାଷ ବିଷୟରେ ବିଶଦ ଭାବରେ ଜାଣିଲେ। ତେଣୁ ଚାଷୀ ଭାଇମାନେ ନିଜର ଜମିର ପ୍ରକାର ଓ ସ୍ଥାନୀୟ ପାଣିପାଗକୁ ଆଖି ଆଗରେ ରଖି ଆସନ୍ତା ବର୍ଷ ପାଇଁ କେଉଁ ଜମିରେ କେଉଁ ଫସଲ କେତେବେଳେ ଚାଷ କରିବେ ସେ ବିଷୟରେ ଏବେଠାରୁ ଯୋଜନା କରିବା ଦରକାର, ଯଦ୍ୱାରା ନିଜର ସୀମିତ ଜମିରୁ ଅଧିକ ଅମଳ ମିଳିବା ସହ ବେଶ ଦୁଇ ପଇସା ଲାଭ ମିଳିପାରିବ।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକରେ ଆସିଲେ, ଆର୍ ଚାଷ ଜମିର ପ୍ରକାର ଅନୁସାରେ ଫସଲ ଖସଲା ପ୍ରସ୍ତୁତ କରିକରି ଆମର ଚାଷୀ ଦାମାନେ କେମିତିକି ଲାଭବାନ ହେଇପାରିବେ ହେ ବିଷୟରେ କହିଲେ। ସେଥିର କାଜେ ଆକାଶବାଣୀ ତରଫରୁ, ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା,
0: ଧନ୍ୟବାଦ ଆଉ ନମସ୍କାର।
2: ଶୁଣିଲେ ଦାଦା, ନୂଆ ନୂଆ ଜ୍ଞାନ କୌଶଳ କଥା, ଇ ବୈଠକ କେ ଆଇଲେ କେତନି କେତେ କଥା ଜାନି ହେସି।
1: ହଇ ହଇ ହଇ ହଇ ଯେ ଆଜ୍ଞା, ତ ଗଲି ଆଜ୍ଞା, ଗଲା ପଛେ ପଛେ ହେ ଆମର ଚାଷୀ ଦୁଆ ଗୋଟେ ସକାଳେ ଡାକିଥିଲେ, ଏବେ ଖେଟିଲେ କେନ୍ ପ୍ରକାର ସେ ତାଙ୍କର ମନର କଥା ଚାଷର କଥା କହୁଛନ୍, ହେଟା ଗଲା ଚାଲ ଖଣ୍ଡେ ଶୁଣୁ।
3: ଗୋଟେ ବବାକେ ଆମେ ଦେଖିଲୁ 12 ବଜାର ଖରାନେ ହାତୀ ନଦୀର ଖଣି ସେ ବବା ସେଟା ଚାଷବାସ କରୁଛନ୍, ତ ଚାଲନ୍ ବବା ସାଙ୍ଗେ ଦୁଇ ପଦ ସୁଖ ଦୁଃଖ ହେମା, ତାଙ୍କର ସେ ସମୟର କଥାବାର୍ତ୍ତା ଆପଣ ମାନକେ ଖଣେ ଆମେ ଶୁଣାମୁ। ବବା ଜୁହାର।
4: ଜୁହାର ବବା।
3: ଆପଣଙ୍କର ପରିଚୟ ଟିକେ ତ ନା ଗାଁ ଟିକେ କହନ୍ ବବା।
4: ନରହରି ମଙ୍ଗରାଜ।
3: କେନ୍ ଗାଁ ବବା? ବୟସ କେତେ ହେବାନେ ବବା?
4: 70 ବର୍ଷ
3: ହେଲାନେ ବବା। ହାତୀ ନଦୀର ଖଣି ତମେ ଚାଷବାସ କରୁଛ ବାବା, ତ ଏବେ ସିନା ବ୍ରିଜ ହେଇଛେ ବାବା, ସେତେବେଳେ ତ ବ୍ରିଜ ନେଇ ହେଇଥାଇ, ତ ଏଇନେ କେତେ ବର୍ଷ ହେଲା ନେ ବାବା ଚାଷବାସ ମନେ କରୁଛ ତମର ଜମି? ଏଇଟା
4: ଆମର ଖଣେ ଏଇଟା ମୁର୍ଲାପଦର ସନ୍ଧି,
3: ଏଇଟା
4: ଭଟା ଖଣେ ମହାଜନ ଗୋଟେ ଦେଲା କି ରଖନୁ, ସେ ବେଲା କି ବେଡ଼ ଭରା ହଉଥିଲା କି ଥିବା ନେଇ ଲହକି ପାରିକରି ବୁଢା ବେନେ ମକେ ଦେଇଦେଲେ, ଦେଇଦେଲା କି ଖଣେ 50 ଘିସମିଲ ଲେଖାନ ତିନ ଭାଇ ଏଇଟା ରଖନୁ।
3: ହଏ ହଏ ହଏ
4: କେନ୍ ବାଟେ ନେଇ ମିଳିଲା କେ ଏଇଠି ଭଗବାନ ଛୁଲିକି ଦେବା ବୋଲି କରି ମାଇ ପିଲା ଏଇଟା ସବୁ କାମ କରୁଛି, ପଶେକ ମିଳିଲେ ଖୁଶ।
3: କାଁ କାଁ ଚାଷବାସ ମାନେ ହଉଛେ ବାବା? ଏଇନା
4: ଇଲେ କାଁ ତା ସେ ବାସ ହେବା ବାବା, କରିପାରିଲେ କୋଲତ ଖଣେ ହଉଛେ, ମୁଙ୍ଗରେ ହଉଛେ, ମୁଙ୍ଗ ତା ସେ ବୁଡ଼ିଗଲା।
3: ପନିପରିବା ଯେନ୍ କରିଛ ଯେ କାଁ କାଁଟା ମାନେ ଏଇଟା?

0: ବାଇଗନ ଖଣେ କରିଛ ଏଇଟା
1: ଆମେ ଦେଖୁଛୁ ଚାରିଆଡ଼େ ଏଇଟା ନଏ ତରାନେ ଖୁଲା ମେଲା ହେଇଛି ଇନେ ଜୀବ ଜନ୍ତୁ ଗାଈ ଗୋରୁ କିଛି ବେନ୍ଦା ଅଛେ ବକ୍ଷୟ କ୍ଷତି କରୁଛନ୍ ତମକୁ ଚାଷବାସ
0: ବୁଝାର ବେଲେ ବାବା ତରା ତରା ପଟିଆ ରେସେନ
1: ରାତି ଡଙ୍ଗର ଖଣେ ଖଣେ ପଉଛେ ପାନୀୟ ସୁବିଧା ଅଛେ ନଏଦ ଅଛେ ଜୀବ ଜନ୍ତୁ କିଛି ଆସନ ବାବା ବରା ବୁରି ମାଗଡ ମୁଗୁଡା ବଳିଟା ମାନେ
0: ମାକର ହଉଛେ ବାବା
1: କ୍ଷତି କରୁଛି
0: ହନୁ ହନୁ
1: କ୍ଷତି କରି ଦଉଥିବା
0: ହଏ ହନୁ କ୍ଷତି କରୁଛି
1: ହଏ
0: ଗୋଟେ ଖଣ୍ଡେ ଲୋକ ଡରେ
1: ବାବା ଏ ପାନି ସୁବିଧା କେନ୍ତା କରୁଛ ନଅ ଦିନ ଉଠଉଛ କି କେନ୍ତା ଏଇଟା
2: ଉତ୍ତର ଦେଲେ ଖୁବ ବନେ ଲାଗଲା
3: ଇ ଦଦା ଗଲା ହେତେ ଗଲେ ନା ତାର ସାଙ୍ଗେ ସାଙ୍ଗେ ହେ ଦେଖ ମୋର କଥା ନେଇ ସରଲା ମୁଇଁ ଯାଇଥିଲି ନରଲା ବୋଲସନ୍
2: ଏ ବୁଆ ସମିଆ ତ ଭାଗଲା
3: ନୈଠକ
2: ଛାଡ଼ବାକେ
3: ପଡ଼ବା
2: ଏଥିର ଲାଗି ଇ କାର୍ଯ୍ୟକ୍ରମ କେ ଇନେ ଏକା ରଖବାକେ ପଡ଼ବା
3: ତ ବୈଠକ ଛାଡ଼ିକରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଦଦା କକା ବାବା ମା ବହିନ ମନକେ ମକାରୁ ଦଦା
2: ଆର ଲକ୍ଷ୍ମୀ ନାନୀ
3: ଜୁହାର।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କଳାହାଣ୍ଡି ଲେଖକ କଳା ପରିଷଦର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ କେତୋଟି ଦେଶ ବନ୍ଦନା।

ଶୁଣୁଥିଲେ କେତୋଟି ଦେଶ ବନ୍ଦନା କଳାହାଣ୍ଡି ଲେଖକଳା ପରିଷଦର ଶିଳ୍ପୀମାନଙ୍କ ଦ୍ୱାରା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ରଚନା କରିଛନ୍ତି ଏବଂ କଣ୍ଠଦାନ କରିଛନ୍ତି ଶିବ ଭରଦ୍ୱାଜ ଏବଂ ସଙ୍ଗୀତ ସଂଯୋଜନା ଜିତେନ୍ଦ୍ର ଜେତୁ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ଅନୁପ ଜାଲୋଟା। ସଙ୍ଗୀତ ସଂଯୋଜନା ଚନ୍ଦ୍ର କମଲ।

ପ୍ରଚାର କଲୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦେବାନୁଜ ବେହେରା, କ୍ଷମାମୟୀ ବେହେରା, ଯାଜପୁର ଟାଉନ୍, ଯାଜପୁରରୁ। କଥାଚିତ୍ର କର୍ମ କଣ୍ଠଦାନ କରିଛନ୍ତି କବିତା କ୍ରିଷ୍ଣମୂର୍ତ୍ତି ଏବଂ ମହମ୍ମଦ ଆଜିଜ। ଗୀତ ଆନନ୍ଦ ବକ୍ସି ଏବଂ ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବୁଟୁପାଲି ବୌଦ୍ଧ ଜିଲ୍ଲାରୁ ନିବେଦିତା ଓ ଜମ୍ବୁ। କଥାଚିତ୍ର ଲାୱାରିସ, କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ଗୀତ ରଚନା ଅଞ୍ଜନ ଏବଂ ସଙ୍ଗୀତ ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ।

ପ୍ରଚାର କଲୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: 4-3 victory over arch rivals Pakistan in their opening match of the London leg of the 2025-26 FIH Pro League this evening. India mounted a strong comeback after failing behind in the first quarter, with goals from Abhishek Nayan, Neelkant Sharma, Sukhjeet Singh and Rajinder Singh. With this win, India continues its unbeaten record against Pakistan in senior men's hockey, extending back to 2014. The India Meteorological Department, IMD, has issued an orange alert for thunder squall activity with winds speeds likely to reach 60 to 70 kilometers per hour over Delhi, Haryana, Chandigarh and West Uttar Pradesh till tomorrow. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିର ସମୟ ରାତି 11:10। ଆଜିର ତୃତୀୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଚିତ୍ତରଞ୍ଜନ ଜେନା, ଝୁମ୍କି ରଥ, ପତିତ ପାବନ ତ୍ରିପାଠୀ, ପୁଷ୍ପା ମହାନ୍ତି ଓ ତ୍ରିଲୋଚନ ପାତ୍ର। ଚେତନ ଚିନ୍ତନ ଶୁଣିବେ 6:30 ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ, ଶିଳ୍ପୀ ଅରବିନ୍ଦ ମୁଦୁଲି। ଚାଷର କଥା ପ୍ରଚାର କରିବୁ 7:40। 7:45 ଶୁଣିବେ ପୁରାତନୀ କ୍ରମରେ କେତୋଟି ଛାନ୍ଦ, ଶିଳ୍ପୀମାନେ ହେଲେ ଶଙ୍କର୍ଷଣ ପାତ୍ର ଓ ମେଘମାଳା ପଣ୍ଡା। 8:30 ଶୁଣିବେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀରେ କେତୋଟି ଓଡ଼ିଆ ଆଧୁନିକ ଗୀତ, ଶିଳ୍ପୀମାନେ ହେଲେ କୁମାର ସାନୁ ଓ ନିବେଦିତା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଓ ଡକ୍ଟର ସେନ୍ତନ କୁମାର ରଥ। 9:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। 9:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଏଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣ ପ୍ରଥମ ଅଧିବେଶନ ପ୍ରାତଃ 5:55 ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦୀ।